0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଇହାଦେ ଆସୁନ୍ ଶୁନ୍ମା ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ଅନ୍ଦାଜ ସିନେମାର ଗୀତ। ସଙ୍ଗୀତ ଦେଇଛନ୍ ଶଙ୍କର ଜୟକିଶନ, ଗୀତ ଲେଖିଛନ୍ ହସରତ ଜୟପୁରୀ। ପହିଲା ଆସୁନ୍ ଶୁନ୍ମା ଏ ଗୀତ, କଣ୍ଠଶିଳ୍ପୀ ମହମ୍ମଦ ରଫି, ଆଶା ଭୋସଲେ ଆର୍ ତାଙ୍କର ସାଥୀମାନେ।

ଆପଣମାନେ ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମଟି ଅନ୍ଦା ସିନେମାର ଗୀତ ଶୁଣୁଛନ୍। ସଙ୍ଗୀତ ଦେଇଛନ୍ ଶଙ୍କର ଜୟକିଶନ, ଗୀତ ଲେଖିଛନ୍ ହସରତ ଜୟପୁରୀ। ଇହାଦେ ଆସୁନ୍ ଶୁନ୍ମା ଏ ଗୀତ

ଗୋଟିଏ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ଅନ୍ଧା ସିନେମାରେ ଗୀତ ଶୁଣୁଥିଲି। ସଙ୍ଗୀତକାର ଥିଲେ ଶଙ୍କର ଜୟକିଶନ, ଗୀତକାର ଥିଲି ହସରତ ଜୟପୁରୀ।

ಇನ್ನು ಸೆಸಲ ಸಂಬಲ್ಪುರಿ ಗೀತಾರ್ ಕಾರ್ಯಕ್ರಮ ಸಂಗೀತ ಲಹರ್ କଣ୍ଠଶିଳ୍ପୀ ଭରତ ସାହୁ ବୃନ୍ଦାବନ ଦାସ ଶେଷଦେବ ଦାସ ରାଜଲକ୍ଷ୍ମୀ ଦାସ ଆର୍ ସୁନୀତି ବେହେରା ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଇହାଦେ ଆସୁନ୍ ଶୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ଆଜ ଖୋଲା ଝରକା କାର୍ଯ୍ୟକ୍ରମ ଥି ଆଶା ଭୋସଲେଙ୍କର କଣ୍ଠତି ହିନ୍ଦୀ ସିନେମାର ଗୀତ ଶୁଣମା। ପହିଲା ଆସୁନ ଶୁଣମା ତାଙ୍କର କଣ୍ଠତି ଇ ଗୀତଟା ଶିକାର ସିନେମାନୁ। ଗୀତିକାର ହସରତ ଜୟପୁରୀ, ସଙ୍ଗୀତକାର ଶଙ୍କର ଜୟକିଷନ।

ଆଶା ଭୋସଲେଙ୍କର ଜନ୍ମ 1933 ମସିହା ସେପ୍ଟେମ୍ବର 8 ତାରିଖ ମହାରାଷ୍ଟ୍ରର ସାଙ୍ଗଲିଠାରେ ହୋଇଥିଲା। ତାଙ୍କର ପିତା ଦୀନନାଥ ମଙ୍ଗେସ୍କର ଜଣେ ପ୍ରସିଦ୍ଧ ନାଟ୍ୟକାର ଆର୍ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଥିଲେ। ତାଙ୍କର ମାଆଙ୍କ ନାଁ ଥିଲା ସେବନ୍ତୀ ମଙ୍ଗେସ୍କର। ଆଶା ଭୋସଲେଙ୍କର ବଡ଼ ବହେନ ଲତା ମଙ୍ଗେସ୍କର ମଧ୍ୟ ଭାରତର ସର୍ବଶ୍ରେଷ୍ଠ ଗାୟିକାମାନଙ୍କ ମଧ୍ୟରୁ ଜଣେ। ଆନ୍ ଛୋଟ ବେଳୁ ଆଶା ଭୋସଲେଙ୍କର ସଙ୍ଗୀତ ପ୍ରତି ଆଗ୍ରହ ଥିଲା। ତାଙ୍କର ପିତାଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ପିତାଙ୍କର ଦେହାନ୍ତ ପରେ ପରିବାରର ଆର୍ଥିକ ସ୍ଥିତି କଷ୍ଟକର ହୋଇଯାଇଥିଲା। ସେହି ସମୟଟି ସେ ଚଳଚ୍ଚିତ୍ର ଲାଗି ଗୀତ ଗାଇବା ଆରମ୍ଭ କରିଥିଲେ। ଆର୍ ଜଣେ ସଫଳ ପାର୍ଶ୍ୱ ଗାୟିକା ହୋଇପାରିଥିଲେ। ଆପଣମାନେ ଖୁଲା ଝରକା କାର୍ଯ୍ୟକ୍ରମଟି ଆଶା ଭୋସଲେ ଗାଇଥିବା ହିନ୍ଦୀ ସିନେମାରେ ଗୀତ ଶୁଣୁଛନ୍। ଆକେ ସୁନମା ଇ ଗୀତ, ଗୀତିକାର ମଜରୁ ସୁଲତାନପୁରୀ, ସଙ୍ଗୀତକାର ଆର୍ ଟି ବର୍ମନ, ସିନେମା କାରୱାଁ।

ଆଶା ଭୋସଲେ ଜଣେ ପରିଶ୍ରମୀ, ନମ୍ର ଆର୍ ସରଳ ସ୍ୱଭାବର ବ୍ୟକ୍ତିତ୍ୱ ଥିଲେ। ସଙ୍ଗୀତ ପ୍ରତି ତାଙ୍କ ନିଷ୍ଠା, ଶୃଙ୍ଖଳା ଆର୍ ଅବିରତ ଅଭ୍ୟାସ ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇଥିଲା। ସେ ନୂଆ ଗାୟକ ଆର୍ ଗାୟିକାମାନଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ରହିଥିବେ। ସେ ଭଜନ, ଗଜଲ, କୱାଲି ଆର୍ ଶାସ୍ତ୍ରୀୟ ସଙ୍ଗୀତ ଅତି ଚମତ୍କାର ଭାବେ ଗାଇପାରୁଥିଲେ। 20 ଅଧିକା ବାସାଥି ଆର୍ 11,000 ଅଧିକା ଗୀତ ଗାଇକରି ସେ ଗିନିଜ୍ ୱାର୍ଲଡ ରେକର୍ଡ଼ ଅର୍ଜନ କରିଥିଲେ। ସଙ୍ଗୀତର ଇତିହାସରେ ବେଶୀ ଗୀତ ଗାଇଥିବା, ରେକର୍ଡ଼ କରିଥିବା ଗାୟିକା ଭାବରେ ତାଙ୍କୁ 2011 ତାଙ୍କୁ ଏ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ 7 ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଛନ୍। ପରେ ପରେ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼ ଦିଆଯାଇଥିଲା। ଇହାଦେ ଆସୁନ ସୁନମା ଏ ଗୀତ। ଗୀତିକାର SH ବିହାରୀ, ସଙ୍ଗୀତକାର OP ନାୟାର। ସିନେମା ହମ୍ସାୟା।

ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଆଶା ଭୋସଲେଙ୍କର 2026 ମସିହା ଏପ୍ରିଲ 12 ତାରିଖ ଥି 92 ବୟସ ଥି ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ବିୟୋଗ ଥି ଭାରତୀୟ ସିନେମା ଆର୍ ସଙ୍ଗୀତ ଜଗତରେ ଗୋଟିଏ ସୁବର୍ଣ୍ଣ ଯୁଗର ଅବସାନ ଘଟିଛେ। ଆଶା ଭୋସଲେ ଭାରତୀୟ ସଙ୍ଗୀତ ଜଗତର ଜଣେ ଅମୂଲ୍ୟ ରତ୍ନ ଆନ୍। ତାଙ୍କର ଜୀବନ ଆମକୁ ପରିଶ୍ରମ, ଆତ୍ମବିଶ୍ୱାସ ଆର୍ ଅଦମ୍ୟ ଇଚ୍ଛାଶକ୍ତିର ଶିକ୍ଷା ଦେଇଥାଏ। ସେ ସଦାସର୍ବଦା ଭାରତୀୟ ସଙ୍ଗୀତ ଇତିହାସ ଥି ଅମର ହିଁ ରହିଥିବେ। ଆର୍ ତାଙ୍କର ମଧୁର କଣ୍ଠସ୍ୱର ଆଗାମୀ ପିଢ଼ିକେ ପ୍ରେରଣା ଯୋଗାଉଥିବା। ଆପଣମାନେ ଖୋଲା ଝରକା କାର୍ଯ୍ୟକ୍ରମ ଥି ଆଶା ଭୋସଲେଙ୍କର କଣ୍ଠ ଥି ହିନ୍ଦୀ ସିନେମାର ଗୀତ ଶୁଣୁଛନ୍। ସେ ସୁନମା ଏ ଗୀତ ଆଞ୍ଚଲ ସିନେମାନୁ। ସଙ୍ଗୀତ ଦେଇଛନ୍ ଆର୍ ଡି ବର୍ମନ, ଗୀତ ଲେଖିଛନ୍ ମଜରୁ ସୁଲତାନପୁରୀ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ ଯୋଗେ ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ମୋବାଇଲ ଫୋନର ଉପକାରିତା କଳ୍ପନାତୀତ, ଏଣୁ ଜନସାଧାରଣଙ୍କ ଦ୍ୱାରା ଏହାର ବହୁଳ ବ୍ୟବହାର ହେଉଛି। ବାର୍ତ୍ତା ପ୍ରେରଣ, ଫଟୋ ପ୍ରେରଣ, ଗ୍ୟାସ୍ ପଞ୍ଜୀକରଣ, ବ୍ୟାଙ୍କ ସହାୟତା ଭଳି କାର୍ଯ୍ୟ ସହଜସାଧ୍ୟ ହୋଇପାରୁଛି। ରୋଗୀ ଏହା ମାଧ୍ୟମରେ ଡାକ୍ତରଙ୍କ ସହ ଯୋଗାଯୋଗ କରି ଉପକୃତ ହୋଇପାରୁଛି। ବ୍ୟବସାୟ କ୍ଷେତ୍ରରେ ମୋବାଇଲର ଅବଦାନ ଗୁରୁତ୍ୱପୂର୍ଣ୍ଣ। ପୋଲିସ, ଅଗ୍ନିଶମ ସଂସ୍ଥା, ଆମ୍ବୁଲାନ୍ସ ସେବା ଏବଂ ବିଭିନ୍ନ କାର୍ଯ୍ୟାଳୟ ସଂଯୋଗ ସ୍ଥାପନ ଖୁବ୍ କମ୍ ସମୟ ମଧ୍ୟରେ କରାଯାଇପାରୁଛି। ଆଧୁନିକ ଯୁଗରେ ମୋବାଇଲ ମନୋରଞ୍ଜନର ଏକ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ। ପାରସ୍ପରିକ ଭାବ ବିନିମୟ ସହିତ ବନ୍ଧୁତ୍ୱକୁ ନିବିଡ଼ କରିବା ଏବଂ ଶିକ୍ଷା

କ୍ଷେତ୍ରରେ ମଧ୍ୟ ମୋବାଇଲ ଫୋନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏସବୁ ଦୃଷ୍ଟିରୁ ମୋବାଇଲ ଫୋନକୁ ଆଧୁନିକ ବିଜ୍ଞାନର ମହାନ ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥର ଯବାନ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ସଙ୍ଗୀତ ଅନିରୁଦ୍ଧ ରବିଚନ୍ଦର, ଗୀତ ରଚନା କୁମାର, କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ଶିଳ୍ପା ରାଓ।

ଆଲୋକର ପଶ୍ଚାତରେ ଅନ୍ଧକାର ଥିବା ଭଳି ପ୍ରତ୍ୟେକ ବସ୍ତୁର ଉପକାରିତା ଏବଂ ଅପକାରିତା ଗୁଣ ମଧ୍ୟ ରହିଛି। ମୋବାଇଲ ଫୋନ୍ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ। ତେବେ ବସ୍ତୁର ସୁବ୍ୟବହାର ଏବଂ ଅପବ୍ୟବହାରକୁ ନେଇ ସୁଫଳ ଏବଂ କୁଫଳ ମିଳିଥାଏ। ବର୍ତ୍ତମାନ ସମୟରେ ସାରା ବିଶ୍ୱର ଯୁବବର୍ଗଙ୍କ ପାଇଁ ମୋବାଇଲ ଏକ ନିଶା ପାଲଟିଛି। କେବଳ ଯୁବବର୍ଗ କାହିଁକି, ସ୍କୁଲ ପିଲାମାନେ ଏବଂ ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ମୋବାଇଲ ଏକ ନିଶା ପାଲଟିଛି। ଆବଶ୍ୟକ ନଥିଲେ ମଧ୍ୟ ମୋବାଇଲରେ ଅଧିକ ସମୟ ସେମାନେ ନଷ୍ଟ କରୁଛନ୍ତି। ସେହି କାରଣରୁ ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଏଥର ଟୋନି କାକରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଏକ ପାହାଲି ଲୀଳା କଥାଚିତ୍ରରୁ। ଗୀତରଚନା ମନୋଜ ମୁନ୍ତାସିର, କଣ୍ଠଶିଳ୍ପୀ ମୋହିତ ଚୌହାନ।

ଶ୍ରୋତା ବନ୍ଧୁ, ଆମେ ମୋବାଇଲ ଫୋନ ବିଷୟରେ କଥା ହେଉଥିଲେ। ଛୋଟ ପିଲାମାନେ ମୋବାଇଲ ଗେମ୍ରେ ଆଜିକାଲି ଅଭ୍ୟସ୍ତ ହୋଇ ଶାରୀରିକ କ୍ରୀଡ଼ା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହି ମୋବାଇଲ ଗେମ୍ ପିଲାମାନଙ୍କୁ ବିପଦଗାମୀ ଏବଂ ବିପଦଗାମୀ କରୁଛି। ଗାଡ଼ି ଚାଳନା ସମୟରେ ମୋବାଇଲରେ କଥାବାର୍ତ୍ତା ହେବା ଦ୍ୱାରା ଅନେକ ଦୁର୍ଘଟଣା ଘଟି ଜୀବନହାନି ହେଉଛି। ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରିବା ଦ୍ୱାରା ଆଖିର ଦୃଷ୍ଟିଶକ୍ତି କମିବା ସହିତ ମସ୍ତିଷ୍କ ମଧ୍ୟ ପ୍ରଭାବିତ ହେଉଛି, ଫଳରେ ବିଭିନ୍ନ ପ୍ରକାର ଜଟିଳ ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ବଢ଼ି ଚାଲିଛି। ଶ୍ରୋତା ବନ୍ଧୁ, ଯେହେତୁ ମୋବାଇଲ ଫୋନ୍ ଆମ ଜୀବନର ଏକ ଅଂଶ ହୋଇଗଲାଣି, ଏଭଳି ପରିସ୍ଥିତିରେ ଆମେ ମୋବାଇଲ ଫୋନ୍ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ। ଏକ ସୁସ୍ଥ ସମାଜ ପାଇଁ ଏହାର ଦୁରୁପଯୋଗ ସର୍ବଦା ନିନ୍ଦନୀୟ ଏବଂ ବର୍ଜନୀୟ ମଧ୍ୟ। ଏଥର ହିମେଶ ରେଶମିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଅଲ୍ ୟୁଜୁଆଲ୍ କଥାଚିତ୍ରରୁ, ଗୀତ ରଚନା ମୟୂର ପୁରୀ, କଣ୍ଠଶିଳ୍ପୀ ଅଙ୍କିତ ତିୱାରୀ।

ଶେଷରେ ବିଶାଲ ମିଶ୍ରା, ନୀତି ମୋହନ, ସାହିଲ ଅଖ୍ତର ଏବଂ ସେହନାଜ ଅଖ୍ତରଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତିକାର ସୟିଦ କ୍ୱାତ୍ରୀ, ସଙ୍ଗୀତକାର ମିଥୁନ, କଥାଚିତ୍ର ଗଦର 2।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଏ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସ୍ନେହା। ଗୀତ ରଚନା ସତ୍ୟରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତର୍ଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ।

ଆପଣମାନେ କ୍ଷେତିପତି ସାହୁଙ୍କ ରଚନାରୁ ସମ୍ବଲପୁରୀ ଗୀତ ଶୁଣୁଛନ୍ତି। ଶେଷରେ ଏହି ଗୀତଟିକୁ ଦେତକଣ୍ଠରେ ଗାଇଛନ୍ତି ପ୍ରତ୍ୟୁ ଶତପଥୀ ଏବଂ ବିଜୟଲକ୍ଷ୍ମୀ ନନ୍ଦ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ମନୁଷ୍ୟ ସମାଜରେ ବସବାସ କରେ ଏବଂ ସମାଜରେ ବସବାସ କରିବା ପାଇଁ ମନୁଷ୍ୟକୁ ଏକ ପରିବାର ସହ ଭଲ ମିତ୍ର ବା ବନ୍ଧୁର ଆବଶ୍ୟକତା ମଧ୍ୟ ରହିଛି। ଜୀବନର ପ୍ରତିଟି ପଦକ୍ଷେପରେ ଜଣେ ମିତ୍ରଟିଏ ଆମକୁ ସାହସ, ପ୍ରେରଣା ଏବଂ ସହଯୋଗ ଦେଇଥାଏ। ସୁଖ ଦୁଃଖରେ ଯିଏ ସାଥୀ ହୋଇ ରହେ ସେହି ହେଉଛି ପ୍ରକୃତ ମିତ୍ର। ମିତ୍ରତାର ଏହି ମହାନ ମୂଲ୍ୟବୋଧକୁ ଏବଂ ଏହି ପବିତ୍ର ସମ୍ପର୍କକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ସମଗ୍ର ବିଶ୍ୱରେ ଫ୍ରେଣ୍ଡସିପ୍ ଡେ ବା ମିତ୍ରତା ଦିବସ ରୂପେ ପାଳନ କରାଯାଏ। ମିତ୍ରତା ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ବିଶ୍ୱବାସୀଙ୍କ ମଧ୍ୟରେ ଭଲ ପାଇବା, ସହଯୋଗ, ଭାଇଚାରା ଏବଂ ସଦ୍ଭାବନା ବୃଦ୍ଧି କରିବା। ଜୀବନରେ ଅନେକ ସମ୍ପର୍କ ରହିଛି, କିନ୍ତୁ ମିତ୍ରତା ଏପରି ଏକ ସମ୍ପର୍କ ଯାହା ବିଶ୍ୱାସ, ଭଲ ପାଇବା, ସହଯୋଗ ଏବଂ ତ୍ୟାଗ ଉପରେ ଆଧାରିତ। ଜୀବନର ଜଣେ ସଚ୍ଚୋଟ ମିତ୍ର ଥିଲେ ଅନେକ କଠିନ ପରିସ୍ଥିତି ସହଜ ହୋଇଥାଏ। ଜଣେ ଭଲ ବନ୍ଧୁ ଆମକୁ ସଠିକ୍ ମାର୍ଗ ଦେଖାଇଥାଏ, ଭୁଲ କାର୍ଯ୍ୟରୁ ଆମକୁ ନିବୃତ୍ତ କରେ ଏବଂ ଜୀବନରେ ଆଗକୁ ବଢ଼ିବା ପାଇଁ ଏବଂ ଜୀବନରେ ସଫଳତା ପାଇବା ପାଇଁ ଆମକୁ ପ୍ରେରଣା ଦେଇଥାଏ। ସୁଖ ଦୁଃଖ ବିପଦ ସମୟରେ ମିତ୍ରଟିଏ ଆମକୁ ସାହସ ଏବଂ ବଳ ଦେଇଥାଏ। ସେ କେବେ ସ୍ୱାର୍ଥପର ହୋଇନଥାଏ, ସେ ସବୁବେଳେ ନିଜର ମିତ୍ରର ମଙ୍ଗଳ କାମନା କରିଥାଏ। ତେଣୁ କୁହାଯାଏ, ବିପଦ ସମୟରେ ଯେ ଛିଡ଼ା ହୁଏ ସେ ହିଁ ପ୍ରକୃତ ବନ୍ଧୁ। ମିତ୍ରତା କେବଳ ଏକାଠି ବୁଲିବା କିମ୍ବା ହସିବାର ନାମ ନୁହେଁ, ଏହା ବିଶ୍ୱାସ, ସମ୍ମାନ, ସହଯୋଗ, ସହାନୁଭୂତି, ନିଷ୍ଠା ଉପରେ ଆଧାରିତ ଏକ ପବିତ୍ର ସମ୍ପର୍କ। ଛାତ୍ରଛାତ୍ରୀମାନଙ୍କ ଜୀବନରେ ମିତ୍ରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାଠପଢ଼ା, ଖେଳକୁଦ, ପ୍ରତିଯୋଗିତା ଏବଂ ବିଭିନ୍ନ ସୃଜନଶୀଳ କାର୍ଯ୍ୟରେ ସେମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରନ୍ତି। ଭଲ ପିଲାମାନଙ୍କ ସହିତ ମିତ୍ରତା ସେମାନଙ୍କର ବ୍ୟକ୍ତିତ୍ୱ ବିକାଶରେ ସାହାଯ୍ୟ କରିଥାଏ ଏବଂ ଭଲ ମିତ୍ର ସହିତ ମିତ୍ରତା କଲେ ଶୃଙ୍ଖଳା, ସମୟାନୁବର୍ତ୍ତିତା, ପରିଶ୍ରମ ଆଦି ସଦ୍ଗୁଣାବଳୀର ବିକାଶ ହୋଇଥାଏ। ଅପରପକ୍ଷରେ କୁସଙ୍ଗ ସେମାନଙ୍କ ଜୀବନକୁ ଭୁଲ ପଥରେ ନେଇଥାଏ। ତେଣୁ ସବୁବେଳେ ଭଲ ଚରିତ୍ର ଏବଂ ଉତ୍ତମ ଆଦର୍ଶ ଥିବା ମିତ୍ରକୁ ବାଛିବା ଉଚିତ। ମିତ୍ରତା ଆମକୁ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିଥାଏ। ଭାରତୀୟ ସଂସ୍କୃତିରେ ମିତ୍ରତାର ବିଶେଷ ସ୍ଥାନ ରହିଛି। ମହାଭାରତରେ ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ମିତ୍ରତା ସଚ୍ଚୋଟ, ସତ୍ୟନିଷ୍ଠ ଏବଂ ନିଷ୍କାମ ବନ୍ଧୁତ୍ୱର ସର୍ବୋତ୍ତମ ଉଦାହରଣ। ସୁଦାମା ଦରିଦ୍ର ଥିଲେ ମଧ୍ୟ ତାଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ

0: ସ୍ନେହ ସମ୍ମାନ ଆମକୁ ଏ ଶିକ୍ଷା ଦେଇଥାଏ ଯେ ପ୍ରକୃତ ମିତ୍ରତା କେବଳ ଧନ ସମ୍ପତ୍ତି କିମ୍ବା ସାମାଜିକ ସ୍ଥିତି ଉପରେ ନିର୍ଭର କରେ ନାହିଁ। ମିତ୍ରତା ଜୀବନର ସବୁଠାରୁ ମୂଲ୍ୟବାନ ଉପହାର, ତେଣୁ ଆମେ ସବୁବେଳେ ସତ୍ୟ, ସଚ୍ଚୋଟ ଏବଂ ବିଶ୍ୱସ୍ତ ମିତ୍ର ହେବା ସହିତ ନିଜର ମିତ୍ରତାକୁ ସମ୍ମାନ ଏବଂ ବିଶ୍ୱାସର ସହ ରକ୍ଷା କରିବା ଉଚିତ। ମିତ୍ରତା ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ମାନବିକତା, ପ୍ରେମ, ସହଯୋଗ ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବାର ଏକ ପବିତ୍ର ଅବସର। ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଆମେ ସମସ୍ତେ ପ୍ରକୃତ ମିତ୍ରତାର ମୂଲ୍ୟ ବୁଝି ଏକ ସୁନ୍ଦର, ସଦ୍ଭାବନାପୂର୍ଣ୍ଣ ସମାଜ ଗଠନରେ ସହଯୋଗ କରିବା ଏବଂ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ବିଶ୍ୱ ଗଠନ କରିବା। ତେବେ ଶ୍ରୋତା ଭଉଣୀ, ଆଜି ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ଏବଂ ଲେଖିକା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହ ଏକ ସାକ୍ଷାତକାର ଶୁଣିବା। ତାଙ୍କୁ ସାକ୍ଷାତ କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରତି ରବିବାର ପ୍ରଗତି କାର୍ଯ୍ୟକ୍ରମରେ ଆମେ ଏମିତି ମହିଳାମାନଙ୍କୁ ସାକ୍ଷାତ କରିଥାଉ ଯେଉଁମାନେ ଜଣେ ମହିଳା, ମା, ଭଉଣୀ, ତା ସହିତ ଶିକ୍ଷୟତ୍ରୀ, ଅଧ୍ୟାପିକା, ପ୍ରାଧ୍ୟାପିକା, ଡାକ୍ତରାଣୀ, ସେବିକା, ଗାୟିକା, ନାୟିକା, ଏମିତି ଅନେକ ରୂପରେ ସମାଜକୁ ସେମାନଙ୍କର ଅବଦାନ ଦେଉଛନ୍ତି, ନିଜକୁ ସେମାନେ ସ୍ୱାବଲମ୍ବୀ କରିପାରୁଛନ୍ତି, ନିଜର ପରିବାରକୁ ସେମାନେ ସ୍ୱାବଲମ୍ବୀ କରିପାରୁଛନ୍ତି, ତଥା ସର୍ବୋପରି ଏ ସମାଜ ଓ ଦେଶକୁ ସେମାନେ ଗଠନ କରିବାରେ ସହଯୋଗ କରୁଛନ୍ତି। ସେମିତି ଏକ ବହୁବିଧ ବ୍ୟକ୍ତିତ୍ୱର ଅଧିକାରିଣୀଙ୍କୁ ଆମେ ଆମର ପ୍ରଗତି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ଦେଇଛୁ। ଆସନ୍ତୁ ତାଙ୍କୁ ଭେଟିବା ଏବଂ ତାଙ୍କ ମୁହଁରୁ ତାଙ୍କ ପରିଚୟ ଜାଣିବା। ତାଙ୍କର ବୃତ୍ତିଗତ ଏବଂ ସେ ଜଣେ ଲେଖିକା, ତାଙ୍କର ସାହିତ୍ୟ ଜୀବନ ବିଷୟରେ ମଧ୍ୟ ଜାଣିବା। ମ୍ୟାଡ଼ାମ ନମସ୍କାର।
2: ନମସ୍କାର,
1: ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡ଼ାମ।
1: ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
2: ମୋର ପରିଚୟ ସଂକ୍ଷେପରେ, ମୁଁ ଲକ୍ଷ୍ମୀପ୍ରିୟା ବେହେରା, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅମୃତ ବିହାର ସମ୍ବଲପୁର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସହକାରୀ ପ୍ରଫେସର ଭାବରେ ଦୀର୍ଘ 7 ବର୍ଷ ହେଲା କାର୍ଯ୍ୟରତ। ତା ପୂର୍ବରୁ ସୁଦୂର ଦକ୍ଷିଣ ଓଡ଼ିଶା ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ମୁଁ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଥିଲି, ଏବଂ ତା ପୂର୍ବରୁ ମୟୂରଭଞ୍ଜରେ ମଧ୍ୟ ମୁଁ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥିଲି, ଜୁନିୟର ଲେକ୍ଚର ଭାବରେ। ଜଣେ ଅଧ୍ୟାପିକା ବା ଜଣେ ଶିକ୍ଷୟିତ୍ରୀ ଭାବରେ କେବଳ ମୋର ପରିଚୟ ସୀମିତ ନୁହେଁ, ମୁଁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଅଭିନୟରେ ମୁଁ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ପୁରସ୍କାର ଲାଭ କରିଛି। ମୁଁ 50ଟି ନାଟକର ରଚୟିତା, 150ରୁ ଉର୍ଦ୍ଧ ଗବେଷଣାତ୍ମକ ପ୍ରବନ୍ଧର ରଚୟିତା ଏବଂ ଓଡ଼ିଶା ଓ ୱେଷ୍ଟବେଙ୍ଗଲର ଲିଟରେଚର୍, କଲଚର୍, ଲାଙ୍ଗୁଏଜ୍, ରିଲିଜିଅନ୍ ୟା ଉପରେ କମ୍ପାରିଟିଭ୍ ଷ୍ଟଡି କରି ମୁଁ ମୋର ଡକ୍ଟରେଟ୍ ଡିଗ୍ରୀ ଲାଭ କରିଛି, ଏବଂ ପୋଷ୍ଟ ଡକ୍ଟରେଟ୍ ଡିଗ୍ରୀ ଡିଲିଟ୍ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରାପ୍ତ ହୋଇଛି। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ବାସ୍ତବବାଦୀ ଚେତନା, ଏହା ଉପରେ କାମ କରିଛି। 2000ରୁ ଉର୍ଦ୍ଧ ଉପନ୍ୟାସ ମୋର ଗବେଷଣା ପରିସରଭୁକ୍ତ ଥିଲା। କେବଳ ଏତିକି ନୁହେଁ, ମୁଁ ଜନଜାତି ଉପରେ କାର୍ଯ୍ୟ କରିଛି। ଜନଜାତିର ସଂସ୍କୃତି, ଚଳଣି, ଜୀବିକା, ସେମାନଙ୍କର ସଙ୍ଗୀତ, ନୃତ୍ୟ, ଗୀତ ଇତ୍ୟାଦି ଉପରେ ମୁଁ ଗବେଷଣା କରିଛି, ଏବଂ ଏବେ ମଧ୍ୟ ମୋର ଗବେଷଣା ଜାରି ରହିଛି। ଏହା ବ୍ୟତୀତ ମୁଁ ସମାଜସେବାରେ ମୋର ଅର୍ଦ୍ଧେକ ସମୟ ବ୍ୟୟ କରେ। ମୋର ନିଜର ଅନାଥାଶ୍ରମ ରହିଛି, ଏବଂ ସେଠାରେ ଛୋଟଠାରୁ ଯୁକ୍ତ 2, ଯୁକ୍ତ 3 ଶ୍ରେଣୀରେ ପଢ଼ିଲା ପର୍ଯ୍ୟନ୍ତ ପିଲାମାନେ ରହିଛନ୍ତି, ଏବଂ ଏବେ ଏବେ ମୋର ଚେଷ୍ଟା ଚାଲିଛି ବୃଦ୍ଧାଶ୍ରମ ପାଇଁ। ସେ ଚେଷ୍ଟାରେ ମୁଁ ସଫଳ ହେବି ବୋଲି ଆପଣମାନଙ୍କର ସୁକଲ୍ୟାଣ ଶୁଭେଚ୍ଛା ଲୋଡ଼ୁଛି।
1: ନିଶ୍ଚିତ ନିଶ୍ଚିତ, ଆପଣଙ୍କର ଯାହା ବି ଲକ୍ଷ୍ୟ ରହିଛି ସେଥିରେ ଆପଣ ସଫଳ ହୁଅନ୍ତୁ, ଆମେ ଶୁଭକାମନା ଦେଉଛୁ। ଏବଂ ଆପଣଙ୍କ ପରି ଏକ ବହୁବିଧ ପ୍ରତିଭାର ଅଧିକାରିଣୀଙ୍କୁ ଆଜି ଆମ ଗହଣରେ ପାଇ ଆମେ ମଧ୍ୟ ନିଜକୁ ଧନ୍ୟ ମନେ କରୁଛୁ। ମ୍ୟାଡ଼ାମ ଆପଣ

0: କହିଲେ ଯେ ଆପଣ ଜଣେ ପ୍ରାଧ୍ୟାପିକା, ଏହା ପୂର୍ବରୁ ଅଧ୍ୟାପିକା, ଶିକ୍ଷୟିତ୍ରୀ, ନୃତ୍ୟଶିଳ୍ପୀ, ସମାଜସେବୀ, ଅନେକ ରୂପ ରହିଛି ଆପଣଙ୍କର। ତାହେଲେ ଆମ ଶ୍ରୋତା ଭଉଣୀମାନଙ୍କୁ ପ୍ରଥମେ ଆପଣଙ୍କର ଶିକ୍ଷା ଏବଂ କ୍ୟାରିୟର ଯାତ୍ରା କିପରି ଆରମ୍ଭ ହୋଇଥିଲା ସେ ବିଷୟରେ କହି।
1: ଆଜ୍ଞା ମ୍ୟାଡ଼ାମ, ମୋର ଜୀବନ ହେଉଛି ସଂଘର୍ଷର ଅନ୍ୟ ନାମ। ଏଇଥିପାଇଁ କହିଲି, ପିଲାଟି ବେଳରୁ ମୁଁ ମୋର ବାପାଙ୍କୁ ହରାଇଥିଲି ମେଟ୍ରିକ ପଢ଼ିଲା ବେଳେ। ପରେ ପରେ ମୋ ମା ଏବଂ ମୋତେ ମିଶାଇ ଆମେ ଛଅ ଭଉଣୀ, ପରିବାର ପୁରୁଷ ଶୂନ୍ୟ। ତେଣୁ ମୋତେ ସଂଗ୍ରାମ କରି, ଟ୍ୟୁସନ କରି ମୋର ପରିବାର ଭରଣ ପୋଷଣ ଦାୟିତ୍ୱ ମୁଁ ଗ୍ରହଣ କରିଥିଲି। କେବେ ପଛକୁ ଚାହିଁନି, ମୁଁ ମୋର ମେଟ୍ରିକ ପ୍ଲସ୍ ଟୁ ସାଇନ୍ସ ଏବଂ ପ୍ଲସ୍ ଥ୍ରୀ ଓଡ଼ିଆ ଅନର୍ସ, ଗ୍ରାଜୁଏସନ୍ ପରେ ପରେ ଉତ୍କଳ ୟୁନିଭର୍ସିଟିରେ ମୁଁ ସ୍ନାତକୋତ୍ତର ଓଡ଼ିଆରେ ପ୍ରବେଶ କରେ। ତାପରେ କଳାଭୂଷଣ ଏମ୍ଫିଲ୍ରେ ପ୍ରବେଶ କରେ। ତାପରେ ବିଶ୍ୱଭାରତୀ ଯାଏ ମୁଁ ଗବେଷଣା କରିବା ପାଇଁ, ଏବଂ ସେଠୁ ପୁଣି ଉତ୍କଳ ଆସେ ମୁଁ ଡିଲିଟ୍ କରିବା ପାଇଁ ପୋଷ୍ଟ ଡକ୍ଟରେଟ୍। ଏତେ ସବୁ ଭିତରେ ମୋର କ୍ୟାରିୟର ହେଉଛି ଫାର୍ଷ୍ଟ କ୍ଲାସ୍, ଏବଂ ମୁଁ ଗୋଲ୍ଡ ମେଡ଼ାଲିଷ୍ଟ ସବୁ ୟୁନିଭର୍ସିଟିର। ସାରା ଭାରତ ବର୍ଷରେ ମୁଁ ଗୋଟେ ଟ୍ୟାଲେଣ୍ଟେଡ୍ ପିଲା ଭାବରେ, ମୁଁ ସେତେବେଳର ଯିଏ ଥିଲେ ଆମର ରାଷ୍ଟ୍ରପତି ଅବଦୁଲ କଲାମ, ତାଙ୍କ ଦ୍ୱାରା ପୁରସ୍କୃତ ହୋଇଛି।
0: ଆଜ୍ଞା।
1: ଏବଂ ଜାତୀୟ ସ୍ତରୀୟ ପୁରସ୍କାର ମୋ ପାଖେ 25ରୁ ଉର୍ଦ୍ଧ, ରାଜ୍ୟସ୍ତରୀୟ ପୁରସ୍କାର 150ରୁ ଉର୍ଦ୍ଧ, ଏବଂ ଅନ୍ୟାନ୍ୟ ପୁରସ୍କାର ମୁଁ ସେମିତି ଗଣିପାରିନି। ମୁଁ ଛୋଟବେଳେ ଭଲ ଖେଳୁଥିଲି, ଲେଖୁଥିଲି, ଭଲ ପଢ଼ୁଥିଲି, ଏବଂ ଅଭିନୟ କରୁଥିଲି ଓ ନୃତ୍ୟ ନାଚୁଥିଲି। ମୋର ଲେଖାଲେଖି ପାଇଁ ପୁରସ୍କାର ପାଇଛି, ଏବଂ ମୋର ଅନ୍ୟାନ୍ୟ ଆଉ ଯାହା ଥିଲା ମୋର ପ୍ରତିଭା, ସେଥିପାଇଁ ମଧ୍ୟ ମୁଁ ବାହାରକୁ ଯାଇଛି, ଅନେକ ପୁରସ୍କାର ଲାଭ କରିଛି। ମୁଁ ଅଭାବ ଭିତରେ ଆଗକୁ ବଢ଼ିବା, ଅନେକ ପ୍ରତିକୂଳତା ଭିତରେ ଅନୁକୂଳ ଦିଗଟାକୁ ବାଛି ନେବା, ଏଇଟା ଛୋଟବେଳୁ ମୁଁ ଶିଖିଛି। ତେଣୁ ମୋର କ୍ୟାରିୟର କହିଲେ, ମୁଁ ଶିକ୍ଷାଟାକୁ ଆପଣେଇବାକୁ ଯାଇ ମୁଁ ପ୍ରଶାସନିକ ବିଭାଗକୁ ଛାଡ଼ିଛି, ଯଦି ଚ ପାଇଥିଲି ଆଗରୁ।
0: ଆଜ୍ଞା।
1: ଶିକ୍ଷା ବିଭାଗକୁ ମୁଁ ମଣିଷ ତିଆରି କାରଖାନାରେ ଗୋଟେ ସାଧାରଣ ଶ୍ରମିକ ଭାବରେ କାମ କରିବାର ଯେଉଁ ଇଚ୍ଛା, ସେଇ ଇଚ୍ଛାଟାକୁ ବଳବତ୍ତର କରିବା ପାଇଁ ମୁଁ ଶିକ୍ଷୟିତ୍ରୀ, ଶିକ୍ଷୟିତ୍ରୀରୁ ଅଧ୍ୟାପିକା, ଅଧ୍ୟାପିକରୁ ଏବେ ପ୍ରଫେସର ଭାବରେ କାର୍ଯ୍ୟରତ, ଏବଂ ଲେଖୁଛି। 5000ରୁ ଉର୍ଦ୍ଧ କବିତା ଲେଖିଲିଣି, ନାଟକ କଥା ତ କହିସାରିଛି, ପ୍ରବନ୍ଧ କଥା କହିସାରିଛି, ଗଳ୍ପ ମଧ୍ୟ, ଉପନ୍ୟାସ ମଧ୍ୟ, ପ୍ରତିଟି ସାହିତ୍ୟର ପ୍ରତିଟି ବିଭାଗରେ ମୁଁ ଲେଖନୀ ଚାଳନା ଜାରି ରଖିବା ସହିତ ଅନେକ ମୋର ବହୁ ସ୍କଲାରମାନେ ଉତୁରିଲେଣି। ଏଠି ମୋର ପରିବେଶବାଦ ଉପରେ ମୋର ଗବେଷିକା, ଏବଂ ଓଡ଼ିଆ ସାହିତ୍ୟ ଉପରେ ଦେଖିବେ, କବିତା ଉପରେ ମଧ୍ୟ ଗବେଷଣା ଜାରି ରଖିଛନ୍ତି ପିଲାମାନେ। ବିଭିନ୍ନ ବିଭାଗରେ ଗବେଷକମାନଙ୍କୁ ମୁଁ ତିଆରି କରିବା, ଉତ୍ତୀର୍ଣ୍ଣ କରିବାରେ ମଧ୍ୟ ମୁଁ ଗାଇଡ୍ ଭୂମିକା ଗ୍ରହଣ କରିଛି। ଏତଦ୍ ବ୍ୟତୀତ ଆଉ ଯେଉଁ ଗୋଟେ ଜୀବନ ରହିଛି, ସେ ଜୀବନଟା ମୋର ହେଉଛି ଆଧ୍ୟାତ୍ମିକ ଜୀବନ।
0: ଆଜ୍ଞା।
1: ସମ୍ଭବତଃ ଈଶ୍ୱରଙ୍କ ପ୍ରତି ଗୋଟେ ପ୍ରଗାଢ଼ ବିଶ୍ୱାସ ମୋତେ ଆଜିକାଲି ଦୁନିଆରେ, ଆଧୁନିକ ଦୁନିଆରେ ନିଃସଙ୍ଗ ବା ଏକଲା କହୁଥିବା ଜୀବନକୁ ଆଦରି ନେବାରେ ଖୁବ୍ ସହଯୋଗ କରିଛି, ଏବଂ ସେ ଜୀବନଟା କେତେ ସାହାଯ୍ୟ କରେ ତାହା ମୁଁ ଆଧ୍ୟାତ୍ମିକ ଶକ୍ତିରୁ ହିଁ ପାଇଛି। ଏକଲା ବଞ୍ଚିବା, ଏକଲା ଚାଲିବା, ଏକଲା ସଂଗ୍ରାମ କରିବା, ଏବଂ ଏଇ ଏକଲା ଭିତରେ ଅନେକ କିଛି ଲାଭ କରିବାର ସାମର୍ଥ୍ୟ ମୁଁ ସେଇ ଆଧ୍ୟାତ୍ମିକତା ବିଶ୍ୱାସରୁ ହିଁ ଲାଭ କରିଛି।
0: ଆପଣଙ୍କର ଜୀବନର ଏହି ସଂଘର୍ଷମୟ କାହାଣୀ ନିଶ୍ଚିତ ଭାବରେ ଆମର ଶ୍ରୋତା ଭଉଣୀମାନେ ଶୁଣି ପ୍ରେରିତ ହେବେ, ଏବଂ ସେମାନେ ନିଜକୁ ଆପଣଙ୍କ ସହିତ କିପରି ଆଗକୁ ବଢ଼ିବେ ଏବଂ ସଂଘର୍ଷ କିପରି କରିବେ ତାହା ନିଶ୍ଚିତ ଭାବରେ ଆଜିଠାରୁ ନିଜକୁ ଚେଷ୍ଟା କରି ନିଜକୁ ମଜବୁତ କରିବେ ବୋଲି ମୁଁ ଆଶା କରୁଛି। ଏଇ ଯେଉଁ ଆପଣ କହିଲେ, ଜଣେ ମହିଳା ଭାବରେ ପ୍ରଫେସର ପରି ଏକ ସମ୍ମାନଜନକ କ୍ଷେତ୍ରକୁ ଆସିବା ପଛରେ ଆପଣଙ୍କ ପ୍ରେରଣା କିଏ ଥିଲେ?
1: ବହୁତ ବହୁତ ସୁନ୍ଦର ପ୍ରଶ୍ନ ମ୍ୟାଡ଼ାମ। ପ୍ରକୃତରେ ଯଦି ଆମ ସମାଜରେ ନାରୀମାନେ ନିଜକୁ ଦୁର୍ବଳ ବୋଲି ଭାବୁଥିବେ, କୌଣସି କୌଣସି ଜାଗାରେ ନିଜକୁ ଅସହାୟ ନିଃସହାୟ ମଣୁଥିବେ, ସେ କ୍ଷେତ୍ରରେ ମୁଁ କହିବି ଏ ପ୍ରଶ୍ନଟି ଖୁବ୍ ପ୍ରାସଙ୍ଗିକ। ଏଇଥିପାଇଁ ପୁରୁଷ ଆଉ ନାରୀ ଭିତରେ ଯଦି ଶରୀର ଗଠନକୁ ଛାଡ଼ି ଦିଆଯାଏ ଆଉ କୌଣସି ଫରକ ନାହିଁ ବୋଲି ମୁଁ ଭାବିବି। ଆଜିକାଲି ଯୁଗରେ ତ ଆହୁରି ଅଧିକା କଥା, ଗୋଟେ ନାରୀ ପ୍ରତିସ୍ପର୍ଦ୍ଧୀ ଭୂମିକା ଗ୍ରହଣ କରୁଛି, ସମକକ୍ଷ ଭୂମିକା ଗ୍ରହଣ କରୁଛି। କେବଳ ସେତିକି ନୁହେଁ, ତାହା ବଳି ବି ଗଲେଣି। ଯାହା ପୁରୁଷ ନ କରିପାରୁଛି ତା ନାରୀ କରିପାରୁଛି। ଏଇ ଦୃଢ଼ ମାନସିକତାଟା ସବୁବେଳେ ନାରୀ ଭିତରେ ଆସିବା ଦରକାର। ନାରୀ କେତେବେଳେ ନିଜକୁ ଏକଲା ଭାବି ପଛରେ ପଡ଼ିଯିବା ଉଚିତ ନୁହେଁ। ଏଇଥିପାଇଁ ମୁଁ କହିବି ମୋ ଜୀବନ ତାର ଗୋଟେ ଚରମ ଦୃଷ୍ଟାନ୍ତ।
0: ଆଜ୍ଞା।
1: ବିନା ପୁରୁଷରେ, ନା ମୋର ଭାଇ ଅଛନ୍ତି, ନା ମୋର ବାପା ଅଛନ୍ତି, ଦେହାନ୍ତ ହୋଇଗଲା, କୌଣସି ପୁରୁଷ ନଥିବା ପରିବାର ଭିତରେ ମୁଁ ରହି ଅନ୍ୟ ଭଉଣୀମାନଙ୍କୁ ମଣିଷ କରିବା, ଚାକିରି କରିବା, ମାଙ୍କୁ ଦେଖିବା, ବନ୍ଧୁବାନ୍ଧବଙ୍କୁ ଦେଖିବା, ଏବଂ ଗୋଟିଏ ସଫଳ ଶିକ୍ଷୟିତ୍ରୀ ବା ଅଧ୍ୟାପିକା ପ୍ରଫେସର ଭାବରେ ମୋର ଅଧ୍ୟାପନାକୁ ଏପର୍ଯ୍ୟନ୍ତ ଜାରି ରଖି ମୁଁ ଆଗକୁ ବଢ଼ି ଚାଲିଛି, ମୁଁ କାହିଁ ଅନୁଭବ କରିନି ମୋ ପାଦରେ ଶିକୁଳି କେଉଁଠି ଲାଗିଛି ବୋଲି। ଏଇଟା ହେଉଛି ଦୃଢ଼ ମନୋବଳର

0: ପରିଚୟ। ଆପଣମାନେ ଯେଉଁ କ୍ଷେତ୍ରରେ ଥାଆନ୍ତୁ ନା କାହିଁକି, ଆପଣ ରୋଷେଇ ଘରେ କାମ କରନ୍ତୁ, ଆପଣ ଅଧ୍ୟାପିକା ବା ଶିକ୍ଷୟିତ୍ରୀ ଭାବରେ ଶିକ୍ଷାନୁଷ୍ଠାନକୁ ଯାଆନ୍ତୁ ମଣିଷ ତିଆରି କରିବା ପାଇଁ, ଆପଣ କୌଣସି ଅଣଆନୁଷ୍ଠାନିକ କାର୍ଯ୍ୟାଳୟରେ ଆପଣ ଶ୍ରମଜୀବୀ ଭାବରେ କାମ କରନ୍ତୁ, ସବୁ ଜାଗାରେ ଆପଣ ନିଜର ଗୋଟେ ପରିଚୟ ତିଆରି କରନ୍ତୁ। ଆପଣ କେଉଁଠି ହାରି ଯାଆନ୍ତୁ ନାହିଁ, ଆପଣଙ୍କ ଭିତରେ ଯେଉଁ ହାରିଯିବାର ପରାଜିତର ମାନସିକତାକୁ ଆପଣ ଟୋଟାଲ ଛାଡ଼ି ଦିଅନ୍ତୁ, ବାହାରେ ପକାଇ ଦିଅନ୍ତୁ। ଆପଣ ସବୁବେଳେ ଭାବନ୍ତୁ ମୁଁ ମୋ ପାଇଁକି ଲଢ଼ିବି, ମୁଁ ମୋ ପାଇଁ କରିବି, ମୁଁ ମୋ କର୍ତ୍ତବ୍ୟକୁ ଉପଯୁକ୍ତ ଭାବେ ସମ୍ପାଦନ କରିବି। ଈଶ୍ୱର ମୋତେ ଯେଉଁ ଶକ୍ତି ସାମର୍ଥ୍ୟ ଦେଇଛନ୍ତି ତା ଅନ୍ୟ ପାଖରେ ଅଛି, ତେଣୁ ମୁଁ ଅନ୍ୟ ପରି ନୁହେଁ, ମୁଁ ମୋ ପରି ହେବି, ମୁଁ ସ୍ୱତନ୍ତ୍ର ଗୋଟେ ପରିଚୟ ମୁଁ ନିଜର ତିଆରି କରିବି। ଏଇ ମାନସିକତାଟା ସବୁ ମହିଳାଙ୍କ ଭିତରେ, ସବୁ ଝିଅମାନଙ୍କ ଭିତରେ, ସବୁ ବୃଦ୍ଧାମାନଙ୍କ ଭିତରେ, ସବୁ ପ୍ରୌଢ଼ାମାନଙ୍କ ଭିତରେ ମଧ୍ୟ ରହିବା ଉଚିତ।
1: ପରିବାରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଆପଣ କହିଲେ ଯେ ବାପାଙ୍କ ଦେହାନ୍ତ ପରେ ଆପଣ ପରିବାରକୁ ଦେଖୁଛନ୍ତି, ତାପରେ ପ୍ରାଧ୍ୟାପିକା ଭାବରେ ବୃତ୍ତିଗତ ଦାୟିତ୍ୱ ମଧ୍ୟ ରହିଛି, ଏ ଦୁଇ ଦାୟିତ୍ୱ ମଧ୍ୟରେ ଆପଣ ସନ୍ତୁଳନ କିପରି ବଜାୟ ରଖନ୍ତି?
0: ବହୁତ ସୁନ୍ଦର କଥା ମ୍ୟାଡ଼ାମ। ପ୍ରକୃତରେ ମୁଁ ଭାବେ ଦୁଇଟା ଯାକ ଦୁଇଟା ପୃଥିବୀ ମୋ ପାଇଁ,
1: ଆଜ୍ଞା,
0: ଦୁଇଟା ପୃଥିବୀ ଭିତରେ ମୁଁ ଯେତେବେଳେ ମୋ ପରିବାରରୁ ବାହାରି ଆସେ ସେଠି ଗୋଟେ ଫୁଲଷ୍ଟପ୍ ପକାଇ ଦିଏ ମୋ କାର୍ଯ୍ୟାଳୟ କ୍ଷେତ୍ରରେ। ମୋ କାର୍ଯ୍ୟାଳୟକୁ ମୁଁ ଶତ ପ୍ରତିଶତ ଦାୟିତ୍ୱ ଲିଭେଇବାର ଯାହା ସହଯୋଗ ଦେବା କଥା ମୁଁ ଦେଇଚାଲେ, ଏବଂ ସେଠୁ ଯେତେବେଳେ ମୁଁ ଫେରେ ମୋ ପରିବାରକୁ ଏଠି ଗୋଟେ ଫୁଲଷ୍ଟପ୍ ପକାଇ ଦିଏ, ଏକୁ ତା ସହିତ ମିଶାଏନି କି ତାକୁ ୟା ସହିତ ମିଶାଏ ନାହିଁ। ଏଇଟା ମୋ ପାଇଁ ଗୋଟେ ସୁନ୍ଦର ପୃଥିବୀ ମୋ କାର୍ଯ୍ୟକ୍ଷେତ୍ର, ସେଇଟା ମୋ ପାଇଁ ଗୋଟେ ସୁନ୍ଦର ପୃଥିବୀ ମୋ ଦାୟିତ୍ୱର କ୍ଷେତ୍ର। ତେଣୁ ସେଠି ବି ମୁଁ ଯେଉଁ ଦାୟିତ୍ୱ ନିର୍ବାହ କରିବା କଥା ଗୋଟେ ଝିଅ ହିସାବରେ, ଗୋଟେ ଭଉଣୀ ହିସାବରେ, ଗୋଟେ ଗାର୍ଡିଆନ୍ ହିସାବରେ ତା କରିପାରେ। ଏବଂ ଯେତେବେଳେ ମୁଁ ଆସେ ମୋ କାର୍ଯ୍ୟକ୍ଷେତ୍ରକୁ, ମୁଁ ବିଭାଗର ମୁଖ୍ୟ ଏବଂ ୟୁନିଭର୍ସିଟିର ବହୁତ ଗୁରୁ ଦାୟିତ୍ୱରେ ମୋତେ କୁଳପତି ନିବେଶ କରିଛନ୍ତି, ସେ ଦାୟିତ୍ୱ ମଧ୍ୟ ମୁଁ ତୁଲାଇ ପାରେ। ଏବଂ ତା ସହିତ ମୋ ନିଜର ପାଠପଢ଼ା, ମୋ ନିଜର ଗବେଷଣା ସହିତ ମୋ ଛାତ୍ରଛାତ୍ରୀ, ମୋ ଗବେଷକ ଗବେଷିକାମାନଙ୍କର ଦାୟିତ୍ୱ ମୁଁ ଖୁବ୍ ସୁନ୍ଦର ଭାବେ ଲିଭାଇ ପାରେ। ଗର୍ବରେ କହିବିନି, ମୋ ଛାତ୍ରଛାତ୍ରୀମାନଙ୍କର ମୁଁ ବୋଧେ ସବୁଠାରୁ ପ୍ରିୟ ଭାଜନ ଶିକ୍ଷୟିତ୍ରୀ।
1: ଆପଣଙ୍କର ସଂଘର୍ଷମୟ ଜୀବନରେ ନିଜେ ନିଜକୁ ପ୍ରେରିତ କରି ଏତେ ଆଗକୁ ଆସି ଜଣେ ପ୍ରଗତିଶୀଳ ମହିଳା ଭାବରେ ସମାଜରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରିପାରିଛନ୍ତି, ନିଶ୍ଚିତ ଭାବରେ ଆପଣଙ୍କର ଛାତ୍ରଛାତ୍ରୀ ଆପଣଙ୍କଠୁ ଖୁବ୍ ପ୍ରେରଣା ପାଉଥିବେ, ଆପଣ ସ୍ନେହ କରୁଥିବେ, ଆଦର କରୁଥିବେ, ତାହା ତାଙ୍କୁ ଖୁବ୍ ଭଲ ଲାଗୁଥିବ, ତାହେଲେ ନିଶ୍ଚୟ ସେମାନେ ଆପଣଙ୍କୁ ପସନ୍ଦ କରୁଛନ୍ତି। ଜଣେ କ୍ୟାରିୟର ମୁଖ୍ୟ ମହିଳା ଭାବରେ ଆପଣଙ୍କ ଜୀବନରେ କୌଣସି କଠିନ ସମୟ କିମ୍ବା ଆହ୍ୱାନ ଆସିଥିଲା କି?
0: ନିଶ୍ଚିତ ଆସିଛି, ବହୁତ ଭଲ ପ୍ରଶ୍ନ ମ୍ୟାଡ଼ାମ। ଏ ପ୍ରଶ୍ନକୁ ମୁଁ ସ୍ୱାଗତ ଏଇଥିପାଇଁ କରିବି, ଯେତେବେଳେ ମଣିଷ ବାରମ୍ବାର ହାରିଯାଏ,
1: ଆଜ୍ଞା,
0: ସେତେବେଳେ ତା ଭିତରେ ଗୋଟେ ନକାରାତ୍ମକ ମାନସିକତା ଆସେ, ସେ ବହୁତ ପଛକୁ ଫିଙ୍ଗି ହେଇଯାଏ ନିଜେ ନିଜେ। ଅନେକ ଲୋକ ସୁଇସାଇଡ୍ କରିଦିଅନ୍ତି, ଆତ୍ମହତ୍ୟା, ଅନେକ ଲୋକ ନିଜର ମୁଖ୍ୟ ସ୍ରୋତ ପାଖରୁ ଦୂରେଇ ଯାଆନ୍ତି, ଅନେକ ଲୋକ ଅପରାଧ ପ୍ରବଣ ହେଇପଡ଼ନ୍ତି। କିନ୍ତୁ ୟା ପାଇଁ ଗୋଟିଏ ଚାବିକାଠି ହେଉଛି, ତାହା ହେଉଛି ଧୈର୍ଯ୍ୟ ଏବଂ ଅପେକ୍ଷା। ଧୈର୍ଯ୍ୟ ହେଉଛି ପ୍ରକୃତ ଚାବିକାଠି, ତା ସହିତ ଅପେକ୍ଷା ମଧ୍ୟ ରହିବା ଦରକାର। ମୋର ଏଇ ସମୟରେ, ଏଇ ତାରିଖରେ, ଏଇ ବାରରେ ଏଇ ଘଟଣା ଘଟିବ ବୋଲି ଆପଣ ବିଶ୍ୱାସ କେବେ କରିବେ ନାହିଁ, ତାହା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ଆସିବ, ଏ ବିଶ୍ୱାସ ମଧ୍ୟ ଆପଣ ଏଡ଼େଇ ଦେଇପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟର ସହିତ ଅପେକ୍ଷା ମଧ୍ୟ ଆପଣଙ୍କୁ ସହଯୋଗ କରିବ, ଏଇଟା ମୂଳ ଚାବି। ଯଦି ଆପଣଙ୍କ ପାଖରେ ଧୈର୍ଯ୍ୟ ନାହିଁ, ଆପଣ କୌଣସି କାର୍ଯ୍ୟରେ ସଫଳ ହୋଇପାରିବେ ନାହିଁ।
1: ଆଜ୍ଞା ଆଜ୍ଞା।
0: ତେଣୁ ଆପଣ ଧୈର୍ଯ୍ୟ ରଖନ୍ତୁ, ଅପେକ୍ଷା କରନ୍ତୁ, ନିଜକୁ ସେଇ କ୍ଷେତ୍ର ପାଇଁ ଶତ ପ୍ରତିଶତ ପ୍ରସ୍ତୁତ କରନ୍ତୁ, ତାହେଲେ ନିଶ୍ଚିତ ଭାବେ ଆପଣ ସଫଳ ହେବେ। ମୋ ଜୀବନରେ ମଧ୍ୟ ଏମିତି କଠିନ ସମୟ ଆସିଛି, ମୁଁ ବାରମ୍ବାର ହାରି ପୁଣି ଛିଡ଼ା ହୋଇଛି ଏବଂ ପୁଣି ସମର୍ଥ ମଣିଷଟେ ହୁଏ ଦୁନିଆ ଦାଣ୍ଡରେ ଦେଖାଇ ଦେଇଛି ଯେ ସବୁ ଏ ଦୁନିଆରେ ସମ୍ଭବ, ଯଦି ଆପଣ ମନୋବଳ ନେଇ, ଧୈର୍ଯ୍ୟ ନେଇ ସେ ସ୍ଥାନରେ ପହଞ୍ଚି ପାରିବେ।
1: ଆଜ୍ଞା, ଆଜିର ପିଲାମାନେ ବିଶେଷ କରି ଝିଅମାନେ ଆଗକୁ ବଢ଼ିବା ପାଇଁ ଆପଣ କିପରି ମାର୍ଗଦର୍ଶନ କରିବେ?
0: ଏ ସମୟ ବଦଳିଛି, ଆଉ ସେ ପ୍ରାଚୀନ ବା ମଧ୍ୟ ଯୁଗ ନାହିଁ।
1: ଆଜ୍ଞା,
0: ଅବଗୁଣ୍ଠନ ଭିତରେ ନାରୀ ଆଉ ରହୁନି। ମୁଁ ତ ଏବେ ଏବେ ପିଲାମାନଙ୍କୁ କୁହେ, ବୋଧେ ଧୂପଟା ଆଉ ମିଳିବନି ଆଜିକାଲି।
1: ଆଜ୍ଞା,
0: ତେଣୁ ଆପଣ ଚିନ୍ତା କରନ୍ତୁ, ନାରୀ ବା ଗୋଟେ ଝିଅ ବର୍ତ୍ତମାନ ସମାଜ ସମକକ୍ଷ ହୋଇସାରିଲାଣି, ତା ପାଇଁକି ଆଉ କୌଣସି ଜିନିଷ ଗୋଟେ ଅଲୋଡ଼ା ନାହିଁ, ଅଖଜା ନାହିଁ ବା ଅନାଲୋକିତ ନାହିଁ। ସେ ଖୋଲାଖୋଲି କହିପାରୁଛି, ତା

0: ଯୌନାଙ୍ଗ ସମ୍ପର୍କରେ, ଯୌନ ସମ୍ପର୍କ ସମ୍ପର୍କରେ, ତା ଦେହ ବିଷୟରେ, ଯାହା ଆଗରୁ ଲାଜ ବା ଯାହା ନ କହିବା ବୋଲିକି ବାରଣ କରାଯାଉଥିଲା, ସନ୍ଥଣା ଭିତରେ ରହୁଥିଲା, ଆଜିକାଲି ତାହା ନାହିଁ। ଖୋଲାଖୋଲି ବାପା ଆଗରେ, ଭାଇ ଆଗରେ, ପରିବାର ଆଗରେ ସେ ନିଜ କଥା ପ୍ରକାଶ କରିପାରୁଛି। ଏଭଳି ଏକ ସମୟ ଭିତରେ ଯେତେବେଳେ ନାରୀ ପହଞ୍ଚି ପାରିଛି, ଝିଅଟିଏ ପହଞ୍ଚି ପାରିଛି, ସେଠି ସେ କାଇଁ ଭାବିବ ଯେ ମୁଁ ପଛରେ ପଡ଼ିକି ରହିବି ବୋଲି। ତେଣୁ ଆନୁଷଙ୍ଗିକ ଯାହା ତାର, ଏଇଟା ହେଉଛି ଆମର କୃତ୍ରିମ ବୁଦ୍ଧିମତାର ଯୁଗ, AI ଆସିଲାଣି।
1: ଆଜ୍ଞା,
0: ହଁ, ଏତେ ସବୁ ସହଜ ସରଳ ଯୁଗ ହେଇଗଲା ପରେ ନାରୀ ବର୍ତ୍ତମାନ ନିଜକୁ ସମର୍ଥ କରି ଗଢ଼ି ତୋଳିବାର ଏଇଟା ହେଉଛି ପ୍ରକୃଷ୍ଟ ସମୟ। ତେଣୁ କେବଳ ଶିକ୍ଷା କ୍ଷେତ୍ର ନୁହେଁ, ସମାଜର ପ୍ରତିଟି କ୍ଷେତ୍ରରେ ସେ ସ୍ୱାବଲମ୍ବୀ ହେଉ, ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବାର ସ୍ୱପ୍ନ ଦେଖୁ, ପରିବାରକୁ ଏବଂ ତାର ପାରିପାର୍ଶ୍ୱିକ ପରିବେଶକୁ, ଯେଉଁମାନେ ରହିଛନ୍ତି ତଳେ ସେମାନଙ୍କୁ ସେ କେମିତି ଆଗକୁ ନେଇକି ସାଙ୍ଗରେ ଚାଲିପାରିବ, ସେଭଳି ସ୍ୱପ୍ନ ଦେଖୁ, ସ୍ୱପ୍ନକୁ ବାସ୍ତବରେ ପରିଣତ କରୁ।
1: ଆପଣଙ୍କର ଏପରି କଥା ନିଶ୍ଚିତ ଭାବରେ ଆମର ଶ୍ରୋତା ଭଉଣୀମାନଙ୍କୁ ନିଜକୁ ସୁସଂଗଠିତ କରିବା ପାଇଁ ପ୍ରେରଣା ଦେଉଥିବ। ଆପଣ ଶିକ୍ଷା କ୍ଷେତ୍ର କଥା କହିଲେ, ଆମେ ଆଗକୁ ବଢ଼ିବା ଆଉ ଆପଣଙ୍କର ଲେଖାଲେଖି କଥା ବିଷୟରେ, ଆପଣଙ୍କର ସାହିତ୍ୟ ଯାତ୍ରା ବିଷୟରେ ଜାଣିବା, ଶ୍ରୋତାମାନଙ୍କୁ ଏ ବିଷୟରେ କିଛି କହିବେ?
0: ନିଶ୍ଚିତ କହିବି। ମୁଁ ଯେତେବେଳେ ବହୁତ ଛୋଟ ସ୍କୁଲରେ ପଢ଼ୁଥିଲି,
1: ଆଜ୍ଞା,
0: ଗୋଟିଏ କବିତା ପ୍ରତିଯୋଗିତାରୁ ମୋର କବିତା ଲେଖିବା ଆରମ୍ଭ ହୁଏ ଏବଂ ସେ କବିତାଟି ପ୍ରଥମ ସ୍ଥାନ ଅଧିକାର କରେ। ସେ ବଡ଼ କବି ଜଣେ ରମେଶ ଚନ୍ଦ୍ର ଭଞ୍ଜ, ଜୟ ରାଜଗୁରୁ କବିତା, ଜୟା ପଛେ ଜୀବନ ଦେଲା ନୂଆଏ ନାହିଁ ମଥା, ଏଇଭଳି ଯିଏ ଉଦାମ କବିତା ଲେଖିପାରନ୍ତି, ସେ ତାଙ୍କ ପକେଟରୁ ପେନ୍ଟି ବାହାର କରି ମୋ ହାତରେ ଧରେଇ ଦେଇ କହିଥିଲେ, ମାରେ ତୁ ନିଶ୍ଚିତ ଭାବରେ ଦିନେ ଗୋଟେ ଭଲ କବିଟି ହେଇ ବାହାରିବୁ। ସେଦିନର ପ୍ରେରଣା ମୁଁ ଆଉ ଭୁଲିନି। କବି ରବି ସିଂଙ୍କ ସଂସ୍ପର୍ଶ ଆସିଛି, ସଚ୍ଚିଦାନନ୍ଦ ରାଉତରାୟଙ୍କ ସଂସ୍ପର୍ଶ ଆସିଛି, ରମାକାନ୍ତ ରଥଙ୍କ, ସୀତାକାନ୍ତ ମହାପାତ୍ରଙ୍କ ଭଳି ବିରାଟ ବିରାଟ କବିମାନଙ୍କର ହାତ ମୋ ମୁଣ୍ଡ ଉପରେ ରହିଛି। ତେଣୁ ମୁଁ 5000 ଉର୍ଦ୍ଧ କବିତା ଲେଖିଛି। ମୋ କବିତାରେ କ'ଣ ଅଛି ଆପଣଙ୍କୁ ସେଇ କଥାଟା କହୁଛି।
1: ନିଶ୍ଚୟ,
0: ମୋ କବିତା ମନୋରଞ୍ଜନ କବିତା ନୁହେଁ। ମୋ କବିତାରେ ମୁଁ ସେ ଏକଲାପଣ ଭିତରେ ଅବ୍ୟକ୍ତ ଯନ୍ତ୍ରଣା, ଯେଉଁ ଘା ମଣିଷକୁ ବାରମ୍ବାର ଦଂଶନ କରୁଥାଏ, କଷ୍ଟ ଦେଉଥାଏ, ଅତୀତକୁ ସ୍ମରଣ କରୁଥାଏ ଏବଂ ଯିଏ ସଂଗ୍ରାମ କରୁଥାଏ କେଉଁଠି ତିଷ୍ଠି ଯିବା ପାଇଁ, ତା'ର ସ୍ଥିତି ଜାହିର କରିବା ପାଇଁ, ସେଇମାନଙ୍କ ସ୍ୱପ୍ନକୁ ନେଇ ମୋର ଶବ୍ଦ ସଂଯୋଜନ କରେ। ମୁଁ ସେଇ ଶବ୍ଦ କାରିଗରଟିଏ।
1: ଆମେ ଚାହିଁବୁ ଆପଣ ଆମର ଶ୍ରୋତା ଭଉଣୀମାନଙ୍କୁ କିଛି କବିତା ପାଠ କରି ଶୁଣାଇବେ।
0: ନିଶ୍ଚିତ ଭାବରେ ଶୁଣାଇବି ମ୍ୟାଡ଼ାମ୍। ମୋର ଗୋଟିଏ କବିତା,
1: ଆଜ୍ଞା,
0: ମୁଁ ଆଜି ଆପଣମାନଙ୍କୁ ଶୁଣାଉଛି। ତୁ ଆସିବୁ, ତୋର ବହଳ ମିଠାପଣରେ କି ଯାଦୁ ଥିଲା କେଜାଣି, ମୁଁ ମିଳେଇ ଯାଉଥିଲି ମୋ ବିଶ୍ୱାସର ଦୀର୍ଘ ଦ୍ରାଘିମା ଲଙ୍ଘିଲା ପର୍ଯ୍ୟନ୍ତ। ତୁ ଖାଲି ଦେଖୁଥିଲୁ, ଅପଲକ ନେତ୍ର ତୋର ମୋ ବାଜି ଜିତିବା ଶତରଞ୍ଜରେ ଗୋଟି ଗଣୁଥିଲା। ଚମତ୍କାର ତୋର ଅକୁହା ଖୁବ୍ ବୁଝିପାରୁଥିବା ଚେନ୍ନାଇ ହସ ଭାରି ଗୋଟାଏ ମୁରବୀ ପଣିଆରେ ଦେଖାଇବାର ଦମ୍ ସତରେ ଆଦୌ ତୋଠାରେ ନଥିଲା। କେବେ ବି ତୁ ତୋ ହକ୍ ଟିକକ ଜାହିର କରିନାହୁଁ, କଦାପି କସ୍ମିନୀ କାଳେ ଆପଣାର ସ୍ୱାଭିମାନକୁ ଜଳାଞ୍ଜଳି ଦେଇନାହୁଁ। ତୁ ବେଶ ତୋ ପରି ନମ୍ର ବିଶ୍ୱାସର ଦମ୍ଭିଲା ହୃଦୟଟିଏ ନେଇ ବଞ୍ଚୁଥିବା ଗୋଟିଏ ପ୍ରଲୋଭିତ ମଣିଷଟିଏ। ତୁ ଯେତେ ପୁରୁଣା ହେଉଛୁ, ତୋ ସ୍ମୃତି ସେତେ ଗାଢ଼ ଆଉ ନିବିଡ଼ ହେଉଛି। ସମୟର ଲୁଚକାଳି ଖେଳ ଭିତରେ ତୁ ଛାଇ ପରି ହଜିଗଲୁ, ଆଉ ଫେରିବୁନି ବୋଲି ପଣ କରି ସେମିତି ଯାଇଛୁ ଯେ ଯାଇଛୁ। ଦିନ ଯାଏ ରାତି ହେଲା, ମାସେ ପରେ ମାସ ବିତିଗଲା, ତଥାପି ତୁ ନ ଫେରିବାର ଜିଦରେ ଅଟଳ। କହ ତ ଏଇଟା କେମିତିକା ଜିଦ ତୋର, ମୁଁ ନାକେଦମ ହେଲିଣି ତୋ ବାଟ ଚାହିଁ, ତୋ ଅଫେରା ରାଇଜର ମାନଚିତ୍ର ଦେଖି ଦେଖି ମୋ ଆଖିରୁ ପାଣି ମଲାଣି, ମୋ ପାଦ ତଳୁ ମାଟି ଖସିଲାଣି, ମୋ ହାତରୁ ମୁହୂର୍ତ୍ତମାନେ ଆପଣା ଛାଇ ଲମ୍ପ ଦେଲେଣି। ସତ କହିଲୁ, ତୁ ଆସିବୁ ନା ନାହିଁ, ମୁଁ ଯଦି ତୋ ପରି ଜିଦ୍ କରେ ତୁ ସମ୍ଭାଳି ପାରିବୁ ତ, ସହିପାରିବୁ ତ ମୋ ଅଝଟପଣକୁ, ଅତେବ ତୁ ଆ ଗୋଟାଏ ଥର ମୋ ଭିତରେ ତୋ ପ୍ରତ୍ୟୟର ଶେଷ ବିଶ୍ୱାସ ଟିକକ ସଞ୍ଚରିଲା ପର୍ଯ୍ୟନ୍ତ, ତୁ ଅବତରିଆ, ତୁ ଅବତରିଆ।
1: ବାଃ, ଖୁବ୍ ସୁନ୍ଦର। ଜୀବନର ବାସ୍ତବିକତା, ନିରାଟ ସତ୍ୟକୁ ଶବ୍ଦରେ ରୂପ ଦେଇଛନ୍ତି ଅଧୁନା ସମାଜରେ

0: ସେମାନଙ୍କର ଖାଦ୍ୟପେୟ, ପୋଷାକ ଏସବୁକୁ ଦେଖିଲେ ମୋତେ ତା ଭିତରେ ପଶି କ'ଣ ନୂଆ କଥା ଜାଣିବାକୁ ଚେଷ୍ଟା କରେ ମୁଁ। ଗୋଟେ ଛୋଟିଆ ଉଦାହରଣ ଦେବି ଆପଣଙ୍କୁ। କଳାହାଣ୍ଡିର ଟୋକିମରା ପର୍ବ ଗୋଟେ ଅଛି, ମୁଁ ଶୁଣିଲି ଗୋଟେ ମୋତେ ଟିକିଏ ଅଦ୍ଭୁତ ଲାଗିଲା ଏ କଥାଟା। ୟା ଉପରେ ଗବେଷଣା କରିବି ଭାବିଲି, ଗଲି, ବହୁ ଜିନିଷ କଲେକ୍ସନ୍ କଲି ଏବଂ ମୁଁ ତାହା ଯାହା କଲେକ୍ସନ୍ କଲି, ମୁଁ ଦେଖିଲି ମୋ ଭଳି ବହୁତ ଲୋକ ଜାଣିନାହାନ୍ତି। ଯେଉଁ ସଭା ସମିତିକୁ ମୁଁ ଯାଏ, ଯେତେବେଳେ ଟୋକିମରା ପର୍ବର ସମ୍ପର୍କରେ ବିଶେଷତ୍ୱଟାକୁ ମୁଁ କହେ, କୌଣସି ଶ୍ରୋତା ନାହିଁ ଯାହାକି ଲୁହ ନ ଗଡ଼େ। ଯଦି ଏଇଭଳି ଏକ ସଂସ୍କୃତି ଲୁଚି ରହିଛି ଆଦିବାସୀ ପରମ୍ପରାରେ, ଆପଣ ଭାବନ୍ତୁ ଏମିତି ଅନେକ ଜିନିଷ ଅଛି ଯେଉଁ ଜିନିଷକୁ ଆମେ ଜାଣିନେ, ତାହା ଧୀରେ ଧୀରେ ସମୟ ଗର୍ଭରେ ହୁଏତ ଲୀନ ହୋଇଯିବ। ତାହା ଯଦି ଲୋକଲୋଚନକୁ ଆସିପାରିବ, ହୁଏତ ସେଥିରେ ସଂସ୍କାର ଆସିପାରିବ ଏବଂ ଆମେ ଆମ ସଂସ୍କୃତିକୁ ନେଇ ଆମେ ଗର୍ବ କରିବା। ଏତତ୍ ସହିତ ମୁଁ ଜଗନ୍ନାଥ ସଂସ୍କୃତିର ମଣିଷ ଏବଂ ଜଗନ୍ନାଥଙ୍କୁ ଖୁବ୍ ବିଶ୍ୱାସ କରେ। ଜଗନ୍ନାଥଙ୍କ ଉପରେ ମୋର ବହି ବି ବାହାରିଛି ଏବଂ ଜଗନ୍ନାଥଙ୍କ ପ୍ରକୃତ ବିଶେଷତ୍ୱ ଧର୍ମ କେବଳ ନୁହେଁ, ଏଇ ସଂସ୍କୃତି, ଜାତୀୟତା ଏବଂ ଆମର ଯେଉଁ ଆଧ୍ୟାତ୍ମିକ ବିଶ୍ୱାସ ରହିଛି ତାର ମୂଳ ପାଖରେ ପହଞ୍ଚିବା ଏବଂ ଲୋକଙ୍କ ପାଖରେ ଏଇ ଜଗନ୍ନାଥ ତତ୍ତ୍ୱକୁ ପହଞ୍ଚାଇ ଜଗନ୍ନାଥ ସଂସ୍କୃତି ପ୍ରତି ଆସ୍ଥା ଭାଜନ କରାଇବା ପାଇଁ ମୁଁ ଯଥେଷ୍ଟ ଚେଷ୍ଟା ଜାରି ରଖିଛି। ସେଥିରେ ମଧ୍ୟ ମୋର ଗବେଷଣା ଜାରି ରହିଛି, ରହିବ ଆଗକୁ।
1: ଆଜ୍ଞା, ଆପଣ କହିଲେ ଯେ ଆପଣ ସମାଜସେବା କରୁଛନ୍ତି, ଯେପରି ସମାଜରେ ଯେଉଁମାନେ ଅଛନ୍ତି ପାଠ ପଢ଼ିବା ପାଇଁ ତାଙ୍କର ଅଭାବ ରହିଛି, ତାଙ୍କୁ ଆପଣ ଆପଣଙ୍କର ଆଶ୍ରମରେ ଆଶ୍ରୟ ଦେଇ ପାଠ ପଢ଼ାଉଛନ୍ତି। ଆପଣ ଶିକ୍ଷା କ୍ଷେତ୍ରରେ ରହିଛନ୍ତି, ନିଶ୍ଚିତ ଭାବରେ ଶିକ୍ଷା ପ୍ରଦାନ କରୁଛନ୍ତି, ଆପଣ ବୃତ୍ତିଗତ ଭାବରେ ବି କରୁଛନ୍ତି ଏବଂ ସମାଜରେ ସମାଜ ସେବା ପାଇଁ ମଧ୍ୟ କରୁଛନ୍ତି। ଆପଣ ନୃତ୍ୟଶିଳ୍ପୀ ଜଣେ, କେବେ ଆପଣଙ୍କର ସେଇ କ୍ଷେତ୍ରକୁ ଯିବା ପାଇଁ ମନ ହେଇଥିଲା, କେଉଁ ବୟସରେ ଆପଣ ନୃତ୍ୟ କରିବା ଆରମ୍ଭ କରିଥିଲେ ଏବଂ କ'ଣ ସବୁ ତାଲିମ ପ୍ରାପ୍ତ କରିଥିଲେ?
0: ମୁଁ ମ୍ୟାଡ଼ାମ୍, ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି ମୁଁ ନିଜେ ନିଜେ ନାଚେ, ତାପରେ କିଏ କିଏ ମୋତେ ଯେତେବେଳେ ନାଚିବାର ସୁଯୋଗ ଦିଅନ୍ତି ମୁଁ ସେତେବେଳେ ବହୁତ ଖୁସି ହୋଇଯାଏ ଏବଂ ମୋ ନାଚ ଦେଖି ସେମାନେ ଅଦ୍ଭୁତ ଭାବରେ ଆଶ୍ଚର୍ଯ୍ୟ ହୁଅନ୍ତି ଏବଂ ନିଜେ କୋରିଓଗ୍ରାଫି କରେ ମୁଁ ନାଚଟାକୁ। ଏମିତି ଓଡ଼ିଶୀ ଏତେ ସୁନ୍ଦର ମୁଁ ନାଚୁଥିଲି, ନିଜେ ନିଜେ କୋରିଓଗ୍ରାଫ କରିକି ମୁଁ ଏମିତି ଏମିତି ଯାଇ ପହଞ୍ଚିଗଲି କେଳୁଚରଣ ମହାପାତ୍ରଙ୍କ ପାଖରେ ଏବଂ କେଳୁଚରଣ ମହାପାତ୍ର ମୋତେ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ମୋତେ ସିଏ ମାଗଣାରେ ଶିକ୍ଷା ଦେଇଥିଲେ। ତାଙ୍କ ସହିତ ମୁଁ 6 ଦେଶକୁ ଯାଇଛି ନାଚିବା ପାଇଁ, ସେ ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଯାଇଛି। ପୁଣି ସଂଯୁକ୍ତା ପାଣିଗ୍ରାହୀଙ୍କ ପାଖରେ ଆସିଲି, ତାଙ୍କ ସହିତ କୁମକୁମ ମହାନ୍ତିଙ୍କ ସହିତ ମୁଁ ନିଜେ ନୃତ୍ୟ କରିଛି। ମୁଁ ଯେତିକି ସୁଯୋଗ ପାଇଛି ମୁଁ ମୋର ସହପାଠୀ ଏବଂ ମୋର କିଛି ଜୁନିୟର ଏମାନଙ୍କୁ ମଧ୍ୟ ମୁଁ ନାଚ ଶିଖାଇଛି। ଏବେ ହୁଏତ ମୁଁ ଏଇ ଯେଉଁ ମୋର ପେଶା ଭିତରେ ଟିକିଏ ପେଶି ହେଇ ମୁଁ ଆଉ ସେ ଦିଗରେ ସମୟ ପାଇପାରୁନି। ଯଦି ସୁଯୋଗ ମିଳେ ମୁଁ ନିଶ୍ଚିତ ଭାବରେ, ସେ ଇଚ୍ଛାଟା ମୋ ଭିତରେ ଚାପି ହୋଇକି ରହିଛି, ନିଶ୍ଚିତ ଆସିପାରିବ।
1: ଆଜ୍ଞା, ଜୀବନରେ ଆପଣ ଅନେକ କିଛି କରୁଛନ୍ତି, ଆଗକୁ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଜୀବନ ସଂଘର୍ଷମୟ କିନ୍ତୁ ସେଥିରେ ବି ମଣିଷ ଯଦି ସଂଘର୍ଷ କରୁଛି ତାହେଲେ ସଫଳତା ନିଶ୍ଚୟ ଦିନେ ପାଦ ଛୁଏଁ ବୋଲି ଆପଣ ଜଣେ ଜ୍ୱଳନ୍ତ ଉଦାହରଣ। ଶେଷରେ ଆମର ପ୍ରଗତି କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବା ପାଇଁ ଚାହାନ୍ତି?
0: ଏଇଆ କହିବି, ଏ ତ ପ୍ରଗତି, ଆଜ୍ଞା, ପ୍ରଗତି ଶବ୍ଦଟାକୁ କେହି ଭୁଲି ନ ଜାଣନ୍ତୁ। ଏଇ ପ୍ରଗତି ପଥରେ ପାଦ ଦେଇ ସ୍ୱପ୍ନ ଦେଖନ୍ତୁ, ନିଜର ସମସ୍ତ ଅବଶୋଷ ରହିଥିବା ସମସ୍ତ ପ୍ରକାର ଆନନ୍ଦ, ଶାନ୍ତି ଓ ନିଜ ଭିତରେ ଯେଉଁ ସ୍ମୃତିଟିକକ ହଜିଯାଉଛି ତାକୁ ବଞ୍ଚି ରଖିବା ପାଇଁ ନିଶ୍ଚିତ ଭାବରେ ନିଜେ ଚେଷ୍ଟା କରନ୍ତୁ, ସଫଳ ହୁଅନ୍ତୁ ଓ ପ୍ରଗତି ପଥରେ ଆପଣଙ୍କୁ ବାଟୋଇ ସଜାନ୍ତୁ।
1: ଯା ହଉ, ଆଜି ଆପଣ ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆମର ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କର ଜୀବନୀ ବିଷୟରେ, ଆପଣଙ୍କର ବୃତ୍ତିଗତ ଜୀବନୀ ବିଷୟରେ ଏବଂ ଆପଣଙ୍କର ସାହିତ୍ୟ ଜୀବନ ବିଷୟରେ ଏବଂ ଅନ୍ୟ ଯେଉଁ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ମଧ୍ୟ ବହୁତ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର ମ୍ୟାଡ଼ାମ୍।
0: ନମସ୍କାର ମ୍ୟାଡ଼ାମ୍, ବହୁତ ବହୁତ ଧନ୍ୟବାଦ। ପ୍ରଗତି କାର୍ଯ୍ୟକ୍ରମକୁ ମୁଁ ନିଶ୍ଚିତ ଭାବରେ ବଧେଇ ଜଣେଇବି, ଆହୁରି ଆଗକୁ ବଢ଼ୁ ଏ ଆଶା ରଖିବି। ଧନ୍ୟବାଦ।
2: ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ଏବଂ ଲେଖିକା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହ ସାକ୍ଷାତକାର ଶୁଣିଲେ। ତାଙ୍କୁ ସାକ୍ଷାତ କଲେ ସଙ୍ଗୀତା ସାହୁ। ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ତ ସମୟ ସରି

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀ ଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ଓଡ଼ିଶାକୁ ଆସନ୍ତାକାଲିଠାରୁ ତିନିଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ନୂଆଦିଲ୍ଲୀଠାରେ ଆଜି ସଣ୍ଡେ ଜନ୍ ସାଇକେଲ ଅଭିଯାନର 84ତମ ସଂସ୍କରଣରେ ଅଂଶଗ୍ରହଣ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଗତ ଜୁଲାଇ ମାସରେ ଦେଶର କୋଇଲା ଉତ୍ପାଦନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି 7.51%। ଏବଂ ମହିଳା ଏକକ ବର୍ଗରେ ତାଇପେଇ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ଭାରତର ତନ୍ଭି ଶର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ବିକଶିତ ଭାରତ ଅଭିମୁଖେ ଅଗ୍ରସର ହେଉଛି। ଦେଶର ଯୁବବର୍ଗ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ସ୍ତରରେ ବିକଶିତ ହେଉଛନ୍ତି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିନିମନ୍ତେ ପ୍ରତି ରବିବାର ଦିନ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଜନସଚେତନତା ବୃଦ୍ଧି ପାଉଛି। ନିଶା ସେବନ ଯୋଗୁଁ ବ୍ୟକ୍ତିବିଶେଷ ଜୀବନର ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଛନ୍ତି ଏବଂ ସେମାନଙ୍କ ସ୍ୱପ୍ନରୁ ଦୂରେଇ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶା କେବଳ ପରିବାରକୁ କ୍ଷତିଗ୍ରସ୍ତ କରୁଛି ତାହା ନୁହେଁ, ବରଂ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ଯୁବ ସମାଜକୁ ନିଶାର ଭୟାବହ ପରିଣାମରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ମଣିଷର ବ୍ୟକ୍ତିତ୍ୱକୁ ନଷ୍ଟ କରିବା ସହ ପରିବାରବର୍ଗ, ସମ୍ପର୍କୀୟ ଏବଂ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିଦିଏ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।
2: देश का युवा आत्मविश्वास से भरपूर हो और ड्रग्स जैसी घातक आदत से हमेशा हमेशा दूर ही रहे, यही इस अभियान का उद्देश्य है। हम सबको ये संकल्प लेना है, हमारे युवा नशे और ड्रग्स के खतरों को समझे, हर तरह से जागरूक रहे और उससे दूर रहे। और इस संकल्प में अब ରାଷ୍ଟ୍ରୀୟ ନଶା ମୁକ୍ତ ଯୁବା ଅଭିଯାନ କି ବଡି ଭୂମିକା ହେ।
1: ସାମାଜିକ ଅପବାଦକୁ ନ ଡରି ନିଶାଗ୍ରସ୍ତ ବ୍ୟକ୍ତିଙ୍କ ବିଷୟରେ ପରିବାରବର୍ଗ ସୂଚନା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଫଳରେ ରୋଗୀର ସମୁଚିତ ଚିକିତ୍ସା କରାଯିବା ସହ ପ୍ରାଣ ବଞ୍ଚାଯାଇପାରିବ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଦେହରେ ଦେଖାଦେଉଥିବା ଲକ୍ଷଣଗୁଡ଼ିକ ସମ୍ପର୍କରେ ଅବଗତ ହେବା ପରେ ନିଶାଗ୍ରସ୍ତ ପିଲାମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀ ମୋଦି ସତର୍କ କରାଇଛନ୍ତି। ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିବାକୁ ଏବଂ ଛାତ୍ର ସମାଜକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ 1 କୋଟିରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଆଜି ଦେଶର 28,000 ସ୍ଥାନରେ ଅଂଶଗ୍ରହଣ କରିଛନ୍ତି।
2: ଆଜି ହଜାରୋଁ ସ୍କୁଲୋଁ କଲେଜୋଁ ଔର ୟୁନିଭର୍ସିଟିଜ୍ କେ ଲାଖୋଁ ବିଦ୍ୟାର୍ଥୀ ଇସ୍ କାର୍ଯ୍ୟକ୍ରମ ସେ ଅନଲାଇନ୍ ଜୁଡ଼େ ହେଁ। ଦେଶ କେ ଅଲଗ ଅଲଗ କ୍ଷେତ୍ରୋଁ ସେ 1 କରୋଡ଼ ସେ ଅଧିକ ଯୁବା आज एक साथ है। मेरा आप सभी से आग्रह है कि भारत का युवा कितना जागरूक है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक अनेक शुभकामनाएं देता हूं।
1: ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମାଇଁ ଭାରତ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ, ଯୁବକ ସଂଘ ଏବଂ ଆଧ୍ୟାତ୍ମିକ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଗଞ୍ଜାମର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ପ୍ରଥମ ଦିନରେ

ରାଷ୍ଟ୍ରପତି କଟକସ୍ଥିତ ଜଗଦ୍ଗୁରୁ କୃପାଳ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା' କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ପଦକ୍ଷେପମାନ ଗ୍ରହଣ କରାଯାଇଛି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଫୋର୍କୋଟ୍ଠାରେ ଆଜି ପିପିଜି ସୋଲଜରାଥନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକ ମିଜୋରାମର ରାଜ୍ୟପାଳ ଜେନେରାଲ୍ ଭିକେ ସିଂ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରପତି କହିଛନ୍ତି, ଏହି କାର୍ଯ୍ୟକ୍ରମ ସାଧାରଣ ଜନତା ଏବଂ ସଶକ୍ତ ବାହିନୀ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ସୈନିକଙ୍କ ପାଇଁ ଦୌଡ଼ ଏବଂ ସୈନିକଙ୍କ ସହ ଦୌଡ଼ ଦୃଷ୍ଟିକୋଣ ଆଧାରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରକୃତ ହିରୋ ଭାରତର ସଶସ୍ତ ବାହିନୀକୁ ସମର୍ଥନ କରିବା ପ୍ରସଙ୍ଗ ଆଧାରରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ସୈନିକଙ୍କର ଉତ୍ସର୍ଗୀକୃତ ସେବା, ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀଠାରେ ସଣ୍ଡେ ଜନ ସାଇକେଲ ଅଭିଯାନର 84ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ ପ୍ରତି ସଚେତନ ନାଗରିକ, ସାଇକେଲ ଚାଳକ, ଏନ୍ସିସି କ୍ୟାଡେଟ୍ସ ଏବଂ ବିଭିନ୍ନ ପରିବାରର ସଦସ୍ୟମାନେ ଅଂଶଗ୍ରହଣ କରିଛନ୍ତି। ଏହି ଅଭିଯାନ ନିଶାମୁକ୍ତ ଭାରତର ଏକ ପଦକ୍ଷେପ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଏହି କାର୍ଯ୍ୟକ୍ରମ ଆଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍ସର୍ଗୀକୃତ ହେବା ସହ ନାଗରିକମାନେ ଦେଶକୁ ନିଶାମୁକ୍ତ କରିବାର ସଂକଳ୍ପ ନେବେ। ଦେଶରେ ଗତ ମାସରେ କୋଇଲା ଉତ୍ପାଦନ ପୂର୍ବବର୍ଷ ତୁଳନାରେ 7.51% ବୃଦ୍ଧି ପାଇଛି। କୋଇଲା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାସରେ ଦେଶରେ ସାମଗ୍ରିକ କୋଇଲା ଉତ୍ପାଦନ 69.75 ମିଲିୟନ୍ ଟନ୍ରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ଗତ ମାସ ଶେଷ ସୁଦ୍ଧା କୋଇଲା ଉତ୍ପାଦନ 302.24 ନିୟୁତ ଟନ୍ ହୋଇଥିବା ବେଳେ କୋଇଲା ରପ୍ତାନୀ 354.7 ନିୟୁତ ଟନ୍ରେ ପହଞ୍ଚିଛି। କୋଇଲା ରପ୍ତାନୀ ଗତବର୍ଷ ଜୁଲାଇ ମାସ ତୁଳନାରେ 17.34% ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ କହିଛି। ଭାରତୀୟ ଭିସା ପାଇଁ ଆବେଦନ କରୁଥିବା ଚୀନ୍ ନାଗରିକଙ୍କ କ୍ଷେତ୍ରରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଆସନ୍ତା ସପ୍ତାହରୁ ଅଧିକ ସରଳ ହେବ। ଚୀନ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିକ୍ରମ ଦୋରାଇସ୍ୱାମୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହାଦ୍ୱାରା ଚୀନ୍ ନାଗରିକଙ୍କ ଭାରତକୁ ଯାତ୍ରା ଅଧିକ ସୁଗମ ହୋଇପାରିବ। ବେଜିଂସ୍ଥିତ ଭାରତୀୟ ଦୂତାବାସଠାରେ ଗତ ଶୁକ୍ରବାର ଆୟୋଜିତ ପ୍ରଥମ ଓପନ୍ ହାଉସ୍ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦୋରାଇସ୍ୱାମୀ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଦ୍ୱିପାକ୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏହା ଅଧିକ ସଶକ୍ତ କରିବା ସହ କନ୍ସୁଲାର ସେବାରେ ଉନ୍ନତି ଆସିବ ବୋଲି ଶ୍ରୀ ଦୋରାଇସ୍ୱାମୀ କହିଛନ୍ତି। ଅନ୍ଲାଇନ୍ ମାଧ୍ୟମରେ ଭାରତ ବିରୋଧୀ ପ୍ରସଙ୍ଗକୁ ନେଇ ଶ୍ରୀ ଦୋରାଇସ୍ୱାମୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଚୀନ୍ ସରକାର ଏ କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହସ୍ତତନ୍ତ ହାକାଥନ୍ 2.0ର ଦ୍ୱିତୀୟ ସଂସ୍କରଣରେ IIT ଦିଲ୍ଲୀରେ ସମାପ୍ତ ହୋଇଛି। ବୟନ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଏହି ହାକାଥନ୍ର ମୂଳ ଲକ୍ଷ୍ୟ ହେଉଛି ହସ୍ତତନ୍ତ କ୍ଷେତ୍ରକୁ ମଜବୁତ କରିବା। ପ୍ରଯୁକ୍ତି ବିଦ୍ୟା ଉପଯୋଗ, ଡିଜାଇନ୍ ପ୍ରସ୍ତୁତି, ଉଦ୍ୟୋଗିତା ଏବଂ ନିରନ୍ତର ସମାଧାନର ମାର୍ଗ ଉନ୍ମୁକ୍ତ କରିବାରେ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି। ହାକାଥନ୍ରେ 2500ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଦେଶର ହସ୍ତତନ୍ତ କ୍ଷେତ୍ର ପାଇଁ ପ୍ରଯୁକ୍ତି ବିଦ୍ୟା ଚାଳିତ ସମାଧାନର ବିକାଶ ଲକ୍ଷ୍ୟ ନେଇ ଶ୍ରେଷ୍ଠ 100ଟି ତାଲିକାଭୁକ୍ତ ଦଳକୁ ପ୍ରତିନିଧିତ୍ୱ କରୁଥିବା 280 ଜଣ ମଧ୍ୟ ଏଥିରେ ଉତ୍କର୍ଷ ପ୍ରତିପାଦନ ନେଇ ତାଲିକାଭୁକ୍ତ କରାଯାଇଛି। ଜାପାନର କୁମାମୋଟୋ ପ୍ରିଫେକ୍ଚରରେ ଗତ ସପ୍ତାହରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ପାଇଛି। ସେଠାକାର ବିପର୍ଯ୍ୟୟ ମୁକାବିଲା ମୁଖ୍ୟାଳୟଠାରେ ଆୟୋଜିତ ବୈଠକରୁ ଏହି ସୂଚନା ମିଳିଛି। ତେବେ ଭୂକମ୍ପ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ସଂକ୍ରାନ୍ତ ତଥ୍ୟ ସୁନିଶ୍ଚିତ କରିବା ନେଇ ତଦନ୍ତ ଜାରି ରହିଛି। ଗତ ସପ୍ତାହରେ ସେଠାରେ 7.1 ତୀବ୍ରତାର ଭୂକମ୍ପ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଉଦ୍ଧାର ଏବଂ ଯାଞ୍ଚ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ 406 ଆଶ୍ରୟସ୍ଥଳୀରେ 9400ରୁ ଅଧିକ ଲୋକ ଅବସ୍ଥାନ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଯୋଗାଣକୁ ସୁନିଶ୍ଚିତ କରିବା ନେଇ ପ୍ରୟାସ ଜାରି ରହିଥିବା କର୍ତ୍ତୃପକ୍ଷ କହିଛନ୍ତି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା BWF ୱାର୍ଲଡ ଟୁର୍ ଟାଇଟଲ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଭିଏତନାମର ଖେଳାଳି ଥୁଇ ଲିନ୍ ଏନ୍ଗୁଏନ୍ଙ୍କୁ ପରାସ୍ତ କରିଛନ୍ତି। ତନ୍ଭି 21-16 ଓ 21-16 ସେଟ୍ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶକୁ ନିଶାମୁକ୍ତ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ। ରାଜ୍ୟର 22 ଜିଲ୍ଲା ବନ୍ୟାରେ ପ୍ରଭାବିତ, ବନ୍ୟା ପରିସ୍ଥିତିରେ ସୁଧାର ନେଇ ସରକାରଙ୍କ ସୂଚନା। ଚଳିତ ବର୍ଷ ପ୍ରଥମ 6 ମାସରେ 5,413 ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୁଲିସ ଏବଂ ଝଡ଼ ଓ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି। ଯୁବବର୍ଗ ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ନିମନ୍ତେ ଯୁବପିଢ଼ିଙ୍କୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଦୃଢ଼ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆଭାସୀ ଜରିଆରେ ଆଜି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରି ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା ନିମନ୍ତେ ଆଜିଠାରୁ ଦେଶରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ଅନ୍ତର୍ଗତ ଦେଶରେ ପ୍ରତ୍ୟେକ ରବିବାର ସାପ୍ତାହିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
1: ଆଜ ଲିଆ ଗୟା ୟେ ସଂକଳ୍ପ ଆନେ ୱାଲେ 100 ସପ୍ତାହ ତକ୍ ଲଗାତାର ଐସେ ହି ଆଗେ ବଢେଗା। ହର ରବିବାର କଲା, ସଂସ୍କୃତି, ସ୍ପୋର୍ଟସ, ମେଡିଟେସନ, ଅଧ୍ୟାତ୍ମ ଅର୍ ସେବା ସେ ଜୁଡି ଗତିବିଧିଆ ହୋଗି। ନଶା ମୁକ୍ତି କା ସନ୍ଦେଶ ନଏ ଲୋଗୋ ତକ୍ ପହଞ୍ଚେଗା। ଆନେ ୱାଲେ 100 ରବିବାର ନଶା ମୁକ୍ତ ଭାରତ କି ଦିଶା ମେ 100 ମଜବୁତ କଦମ ହୋଗେ, 100 ମଜବୁତ ଷ୍ଟେପ।
0: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିକଶିତ ଭାରତ ପାଇଁ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟପାଳ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶପଥପାଠ କରାଇଥିଲେ। ଶ୍ରୀ କମ୍ଭମ୍ପାଟି ନିଶାମୁକ୍ତ ସମାଜ ଗଠନ ପାଇଁ ରାଷ୍ଟ୍ର ନିର୍ମାଣର କର୍ଣ୍ଣଧାର ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା, ଫିଟ୍ନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଯୁବବର୍ଗଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଏହି ଅଭିଯାନ କୌଣସି ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନ ଆନ୍ଦୋଳନ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯୁବଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଶାଦ୍ରବ୍ୟର ବେଆଇନ କାରବାର ଓ ଏଥିରେ ସମ୍ପୃକ୍ତ ସିଣ୍ଡିକେଟ୍ଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ମହିଳା ୟୁନିଟ୍ ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପକୁ ସଫଳ କରିବା ନିମନ୍ତେ ଶପଥପାଠ କରିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ମହାନଦୀର ଜଳସ୍ତର ହ୍ରାସ ପାଉଥିବା ବେଳେ ତଳିଆ ଅଞ୍ଚଳରେ ଜଳପ୍ରବାହ ହ୍ରାସ ପାଇଛି। ଉତ୍ତର ଓଡ଼ିଶା ସମେତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ଫସଲ କ୍ଷୟକ୍ଷତି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଃ ଥଇଥାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଅନୁଯାୟୀ ଚଳିତ ବନ୍ୟାରେ ଉତ୍ତର ଓଡ଼ିଶାରେ ବାସଗୃହ, ଭିତ୍ତିଭୂମି ଏବଂ ବ୍ୟାପକ ଫସଲ ନଷ୍ଟ ହୋଇଛି। 800,000ରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଚାଷ ଜମିରେ ବାଲି ଚରିଯାଇଥିବା ଜଣାପଡ଼ିଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ଓ ନିରୀକ୍ଷଣ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 4 ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପୁରୀ ଏବଂ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ଅନ୍ୟ ମନ୍ତ୍ରୀମାନେ ପ୍ରଭାରୀ ଭାବେ ନିଜ ନିଜ ଜିଲ୍ଲା ଗସ୍ତ କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବେ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବନ୍ୟାରେ ରାଜ୍ୟର 22ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଶ୍ରୀ ପୂଜାରୀ କହିଛନ୍ତି, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକର କିଛି ଅଞ୍ଚଳ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। କ୍ଷୟକ୍ଷତି ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ ଅଧିକାରୀମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଘର ଭାଙ୍ଗିବା ରିପୋର୍ଟ ମିଳିଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବନ୍ୟାରେ ପନିପରିବା କ୍ଷୟକ୍ଷତି, ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଗୃହ କ୍ଷତି ଆକଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜଳସମ୍ପଦ ବିଭାଗକୁ ବନ୍ୟାରେ ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଶୋଧନ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ବିଭିନ୍ନ ବିଭାଗକୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଥିବା ଜଳ ଉତ୍ସକୁ ବିଶୋଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ରାସ୍ତା ମରାମତି ଓ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
2: ଯେଉଁ ଯେଉଁ ଜାଗାରେ ପାଣି ସମ୍ପୂର୍ଣ୍ଣ ଭାବରେ ନିଷ୍କାସିତ ହେଇ ଯାଉଥିବ, ଆମର ଆସେସମେଣ୍ଟ ମଧ୍ୟ ସେହି ହିସାବରେ ହେଇ ଯାଉଥିବ। କିଛି ଗୁଡ଼ିଏ ଜାଗାରେ ଘର ଭାଙ୍ଗିବାର ରିପୋର୍ଟ ମଧ୍ୟ ଆମ ପାଖରେ ହସ୍ତଗତ ହୋଇଛି। ଏବେ ରାଜସ୍ୱ ବିଭାଗର ଅଧିକାରୀମାନେ ଗାଁକୁ ଗାଁ ଯିବେ ପ୍ରଭାବିତ ଅଞ୍ଚଳ, ଏବଂ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ତାର ମଧ୍ୟ ସେମାନେ ଆକଳନ କରିବେ ଏବଂ ରିପୋର୍ଟ ପ୍ରସ୍ତୁତ କରିବେ। ଫସଲ ହାନିରେ ବ୍ୟାପକ ଭାବରେ ଏଥର ପନିପରିବାର ମଧ୍ୟ ଫସଲ ହାନି ହୋଇଛି।
0: ମହାନଦୀ କିମ୍ବା ଅନ୍ୟାନ୍ୟ ନଦୀରେ ବନ୍ୟା ଆଶଙ୍କା ନଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ରାଉତ କହିଛନ୍ତି, ଗତ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ 47% କମ୍ ବର୍ଷା ହୋଇଥିଲା। ମାତ୍ର ଅନ୍ୟପକ୍ଷରେ ଜୁଲାଇ ମାସରେ ସ୍ୱାଭାବିକଠାରୁ 38% ଅଧିକ ବର୍ଷା ହୋଇଛି। କେତେକ ସ୍ଥାନରେ ଲଗାଣ ବର୍ଷାରେ 200 mm ଅଧିକ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ରାଉତ କହିଛନ୍ତି।
3: ସାଳନ୍ଦୀରେ ବି

0: ପ୍ରକୋପ କମିଗଲାଣି ଆଉ ଧୀରେ ଧୀରେ ସେ ଅଞ୍ଚଳ ଜଳବନ୍ଦୀରୁ ମୁକ୍ତ ହେଉଛି।
1: ସେମିତି ଆନନ୍ଦପୁର ବ୍ୟାରେଜରେ ଆମର ଆଜି ଅଛି 34.66, ତାର ଡେଞ୍ଜର ଲେବୁଲ 38.36, ଅର୍ଥାତ୍ ପାଖାପାଖି 4 ମିଟର ତଳେ ପାଣି ଅଛି। ପାଣି ବହୁତ କମ୍, ତାଦ୍ୱାରା କୌଣସି ବନ୍ୟା ଫନ୍ୟା ହେବାର ଆଶଙ୍କା ନାହିଁ। ଯେଉଁ ରହିଲା ମଥାନୀ ରୋଡ଼ ବ୍ରିଜ ଜଳକାର, ସେଠି 6.10 meter ଅଛି, ତାର ଡେଞ୍ଜର ଲେବୁଲ ଆମେ ଜାଣିଛେ 6.50 meter।
2: କେନ୍ଦ୍ରାପଡ଼ା ଜିଲ୍ଲାରେ 9 ବ୍ଲକର 85 ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 170 ଗ୍ରାମ ଏବଂ ପଟ୍ଟାମୁଣ୍ଡେଇ ପୌରାଞ୍ଚଳର 11 ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି। ମୋଟ 88,793 ଜଣ ପ୍ରଭାବିତ ହୋଇଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। 6 ରିଲିଫ କେନ୍ଦ୍ରରେ ଲୋକମାନଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟସେବା ଉପରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ପୁଲିସ ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା କ୍ଷେତ୍ରରେ ସଫଳତା ହାସଲ କରିଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ପ୍ରଥମ 6 ମାସରେ 4,873 ଜଣ ନିଖୋଜ ଶିଶୁଙ୍କ ମଧ୍ୟରୁ ପୁଲିସ 5,413 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ପୁରୀ ଜିଲ୍ଲା ପୁଲିସ ସର୍ବାଧିକ 1,161 ଜଣ ଶିଶୁଙ୍କୁ ଉଦ୍ଧାର କରି ଶ୍ରେଷ୍ଠ ପ୍ରଦର୍ଶନ କରିଛି। ସେହିପରି ଚଳିତ ବର୍ଷ ପ୍ରଥମ 6 ମାସ ମଧ୍ୟରେ 12,177 ଜଣ ନିଖୋଜ ମହିଳାଙ୍କ ମଧ୍ୟରୁ 10,605 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାରେ ହର୍ ଘର ତ୍ରିରଙ୍ଗା ଅଭିଯାନ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଭିଯାନରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଛକଗୁଡ଼ିକରେ ବିକାଶ ଯାତ୍ରା, ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ସାଇବର ଠକେଇ, ସୁକନ୍ୟା ଯୋଜନା ଆଦି ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧିମାନେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପାଣିପାଗ ରାଜ୍ୟରେ ଝଡ଼, ବଜ୍ରପାତ ଓ ପବନ ସମ୍ଭାବନାକୁ ନେଇ ଆଗାମୀ 24 ଘଣ୍ଟା ପାଇଁ 23 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଶାଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ରାଜ୍ୟର 22 ଜିଲ୍ଲା ବନ୍ୟାରେ ପ୍ରଭାବିତ ଏବଂ ଝଡ଼ ଓ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ ଦିଲ୍ ଧଡ଼କନେ ଦୋ କଥାଚିତ୍ରର ଗୀତ ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ, ଗୀତ ରଚନା ଜାଭେଦ ଅଖତର। ପ୍ରଥମେ ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ।

ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 108-617-05-257 IFSC କୋଡ଼ SBIN 00005 ଜମା କରିବେ ଏବଂ ଆବେଦନ ପତ୍ରର ଟ୍ରାନ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନ

ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ଦିଲ୍ ଧଡ଼କନେ ଦୋ କଥାଚିତ୍ରର ଗୀତ ଶୁଣୁଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲାଇ, ଗୀତ ରଚନା ଜାଭେଦ ଅଖ୍ତର। ଶେଷରେ ଏ ଗୀତଟି ଶୁଣନ୍ତୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ୟଶିତା ଶର୍ମା, ମନୀଷ କୁମାର ଟିପୁ, ଫରହାନ ଅଖ୍ତର, ଶଙ୍କର ମହାଦେବନ ଏବଂ ସୁଖବିନ୍ଦର ସିଂ।

0: ସୁକାନ୍ତି ବରିହା, ମହିମା ପ୍ରଧାନ, କସ୍ତୁରୀ ଛତ୍ରିଆ, ପୁଲ ନୁନ୍, କୃଷ୍ଣ ନୁନ୍, ରାମପ୍ରସାଦ ବରିହା, ରତନ ମାଝି ଆଉ ରମଣୀ ବାଗ୍ ହେଲେ ଇନ୍ନାନ୍ତା ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଜେତେରିନ୍ ଫିର୍ ଘାଏ ଚୁହାର।
1: ଶୁଣୁଥିଲେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ ଖ୍ରୀଷ୍ଟିଆନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଯୁବରାଜ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ, ଗୀତ ରଚନା ଗୁଲଜାର, କଣ୍ଠଶିଳ୍ପୀ ସୋନୁ ନିଗମ, ଶ୍ରୀନିବାସ, କାର୍ତ୍ତିକ, ଟିମି ଏବଂ ସୁନେନା।

ଏଥର ସଲିମ ସୁଲେମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଲାକ୍ କଥାଚିତ୍ରରୁ। ଗୀତ ରଚନା ଅନ୍ଭିତା ଦତ୍ତଗୁପ୍ତ ଦାନ, କଣ୍ଠଶିଳ୍ପୀ ଶ୍ରୁତି ପାଠକ ଏବଂ ନରେଶ କାମତ।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପବାସର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଓ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 108-617-05257 IFSC କୋଡ୍ SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଏ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ସୋନୁ ନିଗମ, ସାଜିଦ, ସୁନିଧି ଚୌହାନ ଏବଂ ନରେଶ। ଗୀତିକାର ଜଲିସ ଶେରୱାନୀ, ସଙ୍ଗୀତକାର ସାଜିଦ ୱାଜିଦ, କଥାଚିତ୍ର ପାର୍ଟନର।

ପରବର୍ତ୍ତୀ ଗୀତଟି ଗୋଲମାଲ ଥ୍ରୀ କଥାଚିତ୍ରରୁ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, ଗୀତ ରଚନା କୁମାର। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ନୀରଜ ଶ୍ରୀଧର ଏବଂ ଅନ୍ତରା ମିତ୍ର।

ଶେଷରେ ବିଶାଲ ଶେଖରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ହନିମୁନ୍ କଥାଚିତ୍ରରୁ, ଗୀତ ରଚନା ଜାଭେଦ ଅଖ୍ତର, କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଏବଂ ବିଶାଲ ଦାଦଲାନୀ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

ଅନୁରୋଧ। ଆପଣ ମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ସମସ୍ତ ରେଡିଓ ବନ୍ଧୁମାନଙ୍କୁ ବିଶ୍ୱ ବନ୍ଧୁକ ଦିବସରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଉଛି।
1: ଧନ୍ୟବାଦ ଆଜ୍ଞା। ଆପଣଙ୍କ ପୁରା ପରିଚୟଟା ଦେଇ ଦିଅନ୍ତୁ।
0: ମୁଁ ହେଉଛି ଜଣେ ଜାତୀୟ ଅନ୍ତର୍ଜାତୀୟ ରେଡିଓ ଶ୍ରୋତା ତଥା ରେଡିଓ ନଗର ଭାବେ ଭାରତରେ ପରିଚିତ ନାରାୟଣ ପ୍ରଧାନ, ବ୍ରହ୍ମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
1: ଆଉ କେନ୍ତା ଅଛନ୍ ଆପଣ?
0: ହଁ, ଚାଲିଛି ମୋର ଜୀବନଟା ସୁଖ ଦୁଃଖ। ଆଉ ସଙ୍ଗୀତ ହଉଛି ମଧ୍ୟ ଗୋଟେ ପେନ୍ କିଲର। ମୁଁ ଯେତେ ଦୁଃଖରେ ଥିଲି ବି ସଙ୍ଗୀତ ଭଲ, ଟିକେ ସଙ୍ଗୀତ ଶୁଣିଗଲେ ଗୋଟେ ମାଇଣ୍ଡ ଫ୍ରି ହେଇଯାଏ।
1: ହଁ ଆଜ୍ଞା, ଠିକ କହିଲେ ଆପଣ। ସଙ୍ଗୀତ ହଉଛି ଗୋଟେ ପେନ୍ କିଲର, ଖାଲି ଆପଣଙ୍କ ମାନସିକ ନାହିଁ, ଶାରୀରିକ ବି ପେନ୍ କିଲର। ସେଥିର୍ ଲାଗି ତ ଏଛେନ୍ ମ୍ୟୁଜିକ୍ ଥେରାପି ୟୁଜ୍ ହଉଛେ ହସ୍ପିଟାଲ ମାନକେ, ପେନ୍ କିଲର ବୋଲିକରି ତ ହଉଛେ ଆଜ୍ଞା। ଆଚ୍ଛା, ଆଜି କେନ୍ ଗୀତ ଶୁଣମା? ଧନ୍ୟବାଦ ଆଜ୍ଞା। ସମସ୍ତଙ୍କୁ ଆପଣ ଡେଡିକେଟ୍ କରିଦେଲେ, କିନ୍ତୁ ଆପଣ ଯେନ୍ ସୁନ୍ଦର ଗୀତଟା ବାଛିଲେ, ମୁଇଁ ଭାବୁଛେ ତାର କାରଣ ଅଛେ ବୋଧେ ଇ ବର୍ଷାଥି। ଯେତେବେଲେ ଆମର ଧରଣୀ ରାଣୀ ପୁରା ଶାଗୁଆ ଶାଗୁଆ ଶାଢ଼ୀ ପିନ୍ଧିକିରି ବାହାରୁଛନ୍, ଆପଣଙ୍କ ଲୋଭ ଆଉ ସମ୍ବରଣ କରି ନାଇଁ ପାର୍ବାର, ଆଉ ସେଥିର୍ଲାଗି ଏତେ ସୁନ୍ଦର ଗୀତଟେ ବାଛିଲେ ନାଇଁ। ଯେମିତି ମହମ୍ମଦ ରଫି କହିଛନ୍ ଯେ ପ୍ରକୃତରେ ମେହବୁବା ହଉଛେ ମୋର ଇଏ ପୃଥିବୀଟା ନାଇଁ। ଯାଉ, ଆପଣଙ୍କର ସାଙ୍ଗେ କଥା ଲାଗିକିରି ଭଲ ଲାଗ୍ଲା। ଆଉ ଆପଣ ଖାଲି ସମ୍ବଲପୁରକେ ଡେଡିକେଟ୍ ନାଇଁ କରି, ଆପଣ ପୁରା କଟକ ଶୁଣୁଥିବାର ସବୁ ସମସ୍ତଙ୍କୁ ବି ଡେଡିକେଟ୍ କରିଦେଲେ। ଆଉ ଆପଣ ଗୋଟେ ବହୁତ ବଢ଼ିଆ ଶ୍ରୋତା ଏଇଟା ଜାଣିଛୁ। ତାପରେ ଆପଣଙ୍କର ମାନସିକତା ବହୁତ ସୁନ୍ଦର। ଆପଣ ଗୀତର ଲଭର, ଖାଲି ରେଡ଼ିଓ ଲଭର ନୁହଁ, ଆପଣ ଗୀତକେ ବି ବହୁତ ଭଲ ପାଉଛନ୍। ତ ଆସୁନ ଆଜ୍ଞା, ଶୁନମା ଆପଣଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା।
0: ନମସ୍କାର, ଧନ୍ୟବାଦ।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ।
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲେ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ମୁଁ ଗୋଲପ ବିହାରୀ ପ୍ରଧାନ କହୁଥିଲି, ବରଗଡ଼ରୁ କହୁଥିଲି।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ ଆଜ୍ଞା।
1: ଆଜ୍ଞା,
0: ସବୁନୁ ପହେଲେ କହୁନ୍, ଆଜି କେନ୍ ଗୀତ ଶୁଣମା?
1: ଆଜି ଗୋଟେ ପୁରୁଣା ସିନେମା ଦେଖିବେ, ମେରେ ସନମର।
0: ହେଥିର କେନ୍ ଗୀତ ଶୁଣମା?
1: ସେଥିରେ ଗୀତ ଅଛେ, ରୋକା କେହି ବାର ମେ ନାହିଁ।
0: ଆଚ୍ଛା, ମହମ୍ମଦ ରଫି ଆଉ ଆଶା ଭୋସ୍ଲେଙ୍କୁ ଶୁଣିବେ ଆପଣ?
1: ଆଜ୍ଞା।
0: ଆପଣ ପିକ୍ଚର କେତେ ଦେଖସନ୍ ଆଜ୍ଞା?
1: ଆଜ୍ଞା,
0: ଆପଣ ଚଳଚ୍ଚିତ୍ର ଯେନ୍ଟା ତାମାନେ ହିନ୍ଦୀ ଚଳଚ୍ଚିତ୍ର ଆପଣ ଯେନ୍ତା ପୁନା ଗୁଟେ ଦେଲେ ବୋଲି ମୁଇଁ ଆପଣଙ୍କୁ ପଚାରୁଛେ, ଆପଣଙ୍କୁ ସିନେମା ଦେଖବାକେ କେତେ ଭଲ ଲାଗ୍ସି?
1: ପୁରୁଣା ଫିଲ୍ମ ଦେଖୁଥିଲି, ବହୁତ ଆଗ ଦେଖୁଥିଲି ଆଜ୍ଞା, ଏବେ ତ କମିଗଲାନ ପୁରା।
0: କାଁ ଲାଗି ନା ଦେଖବାର ଆଜ୍ଞା?
1: ଆଜି ଆଉ ଟାଇମ୍ ନାଇଁ ମିଲ୍ବାର।
0: ଆଚ୍ଛା, ଆପଣ କାଣା କରସନ୍?
1: ମୁଇଁ କାମ କରୁଛେ ଅଫିସରେ, ପ୍ରାଇଭେଟ କାମ କରୁଛେ ଅଫିସଟାକେ, ଯେ ବାକି ଆଉ ସେ ସିଡ୍ୟୁଲ ବିଜି ହେଇଗଲାନ ଇହାଦେ।
0: ବେଲେ ଆପଣଙ୍କର ସିଡ୍ୟୁଲଟା କାଣା ବହୁତ ବିଜି ସିଡ୍ୟୁଲ? ମାନେ ଆପଣ କେତେ ଟାଇମ, 8 ଘଣ୍ଟା ତ ଡ୍ୟୁଟି କରୁଥିବେ?
1: ହଁ, ଡ୍ୟୁଟି କରୁଛେ ଯେ ଆଉ ସିନେମା ଦେଖବାର ଲାଗି ଆଉ ଟାଇମ୍ ନାଇଁ ମିଲ୍ବା।

0: ଯଦିଓ ଗୀତ ଗୁତା ଶୁଣିକି ଗୀତଟା ଭଲ ପାଏ ବାକି ଫିଲ୍ମ ଆଗ ଦେଖୁଥିଲି ବହୁତ ଫିଲ୍ମ ଦେଖୁଥିଲି ଆଗ
1: ଫିଲ୍ମ ଦେଖିଲେ ବସିକିରି ଦେଖିବାକେ ପଡ଼ବା, କିନ୍ତୁ ଗୀତଟା ତ ଆପଣ ଏନି ଟାଇମ ଏନି ମୋମେଣ୍ଟ ଆପଣ ଶୁଣି ପାରିବେ ନାଇଁ।
0: ଆଜ୍ଞା
1: ଆଚ୍ଛା, ତାହେଲେ ଗୀତ ଶୁଣୁଛନ୍, ଆପଣଙ୍କୁ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ କିଛିଟା? ଆଜ୍ଞା
0: ହଁ, ରେଡ଼ିଓ ଶୁଣୁଛେ ନା ରେଗୁଲାର
1: ତାହେଲେ କାର୍ଯ୍ୟକ୍ରମ ଉପରେ ମତାମତ ଦଉଛନ୍ ଆପଣ?
0: ହଁ, ଚିଠି ପତ୍ର ବି ଦେଖିବି ମଝି ମଝି।
1: ଠିକ ଅଛି, ଆପଣ ଆପଣଙ୍କର ମତାମତ ଦେବେ ବେଲେ କାଣା ହେବା କି ଆପଣଙ୍କର ମନ ଲାଖି କାର୍ଯ୍ୟକ୍ରମ ଆପଣଙ୍କୁ କେନ୍ଟା ଭଲ ଲାଗୁଛି ନାଇଁ ଲାଗୁଛି ଆମେ ତ ଜାଣି ନାଇଁ ପାରୁ, ନା ହେଲେ ଆପଣଙ୍କର ଆମେ ଯଦି ଶ୍ରୋତା ନୁ ମତାମତ ପାଇମୁ ବେଲେ ଯାଇ ଆମେ ସେଇ ଭିତରେ କାର୍ଯ୍ୟକ୍ରମ ବନେଇ ପାରମୁ ସେ ଉପରେ।
0: ହଁ ନାଇଁ, ସେଟା ତ ଠିକ ଅଛି, ଶ୍ରୋତା ନାଇଁ ଲେଖିଲେ ଶ୍ରୋତାର ମନ ଇଚ୍ଛା ଯଦି ପ୍ରୋଗ୍ରାମ ନାଇଁ ହେଲା ବେଲେ କେନ ଆଡୁ କାମ।
1: ଆମର ତ ଧର୍ମ ହେଲା ଆଜ୍ଞା ବହୁଜନ ହିତାୟ ବହୁଜନ ସୁଖାୟ,
0: ଆଜ୍ଞା
1: ଆମେ ଜ୍ଞାନ ଆଉ ମନୋରଞ୍ଜନ ଦେମୁ ଶ୍ରୋତା ମାନଙ୍କୁ।
0: ହଁ ହଁ,
1: ଆଉ ସବୁଠୁ ବଢ଼ିଆ ତ ଆପଣଙ୍କର ସାଙ୍ଗେ କଥା ଲାଗିକିରି ଲାଗୁଛି, ଆଉ ବହୁତ ସୁନ୍ଦର ଗୀତଟେ ଆପଣ ବାଛିଛନ୍। ହଁ ନିଶ୍ଚୟ ଡେଡିକେଟ୍ କର୍ମା ଆଜ୍ଞା, କହୁନ୍ କାହାକେ ଡେଡିକେଟ୍ କର୍ମା।
0: ପହିଲା ତ ଆମ ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଜୟଗୋପାଳ ବେହେରା, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ଆମର ଛତିଶଗଡ଼ର ଇନ୍ଦ୍ର ସିଂ, ଇନ୍ଦ୍ରଭାନ ସିଂ କୋରିଆର,
1: ଆଜ୍ଞା
0: ଆଉ ମୁରଲୀ ମେହେର, ଆଉ ଆମର ନାରାୟଣ ପ୍ରଧାନ ବୁଗୁଡ଼ା ଏବେ କରିଥିଲେ ଫୋନ,
1: ଆଜ୍ଞା
0: ଆଉ ଚିତ୍ରସେନ ସବର, ମନୋଜ ପଟେଲ, ଉଗ୍ରସେନ ପଟେଲ, ଆଉ ଯେତିକି ବାକି ରହିଗଲେ ମନେ ନ ପଡ଼ବାର ନା ମାନେ ଆଉ।
1: ଆପଣ ନା କହିଲେ ନାଇଁ କହିଲେ ବି ସବୁ ଶ୍ରୋତା ମାନଙ୍କୁ ମୁଁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଡେଡିକେଟ୍ କରିଦଉଛେ। ଆଉ
0: ସ୍ପେଶାଲି ଆପଣଙ୍କୁ, ଆମର ତ ବିବିଧ ଭାରତୀରେ ମମତା ସିଂ ଅଛନ୍, ଆମର ସମ୍ବଲପୁରରେ ମମତା ପଣ୍ଡା ଅଛନ୍।
1: ଯା ହଉ, ଧନ୍ୟବାଦ ଆଜ୍ଞା,
0: ଆଜ୍ଞା
1: ମତେ ଆପଣ ଡେଡିକେଟ୍ କଲି, ଆଉ ମୁଇଁ ବି ପୁରୁଣା ଗୀତ ଶୁଣବାକେ ବହୁତ ଭଲ ପାଏସି, ଆଉ ଯେତେବେଳେ ବି ମତେ ସମୟ ମିଲ୍ସି ଗୀତ ଶୁନ୍ସି, ତାର୍ ସଙ୍ଗେ ଆପଣ ମାନେ ଯେନ୍ ଅନୁରୋଧ କରସନ୍ ଇ ଗୀତକେ ଇନ ମୁଇଁ ବସିକିରି ବଜାବାର୍ ସଙ୍ଗେ ଏନ୍ଜୟ କରସି ବହୁତ, ତ ଠିକ୍ ଅଛି ଆଜ୍ଞା ଆସୁନ୍।
0: ଠିକ୍ ଅଛି ଆଜ୍ଞା, ନମସ୍କାର
1: ନମସ୍କାର ଆଜ୍ଞା।

0: ହ୍ୟାଲୋ,
1: ନମସ୍କାର।
0: ନମସ୍କାର ଆଜ୍ଞା। ଆପଣଙ୍କର ପଣ୍ଡା ଆଜ୍ଞା ନମସ୍କାର ନୁ ଆମେ ଜାଣି ପକାଶୁଁ ଯେ ବାଗ ବାବୁ ଆନ୍ ଫୋନ୍ ଥି ବୋଲି। କେନ୍ତା ଅଛନ୍ କହୁନ୍। ଆଚ୍ଛା ଆଜ୍ଞା ଆଜ୍ଞା, ତ ଆଜି ଇଟା ବର୍ଷା ପାଗେ ଇଟା ଫୋନ୍ ଲଗଉଛନ୍ ବୋଲୁନ୍। ଖରା ଟିକେ ଟିକେ କରୁଛେ କିନ୍ତୁ ଆମର ସମ୍ବଲପୁରରେ କିନ୍ତୁ ବର୍ଷା ହଉଛି ଆଜ୍ଞା। ହଁ, ଆଉ ବର୍ଷା ହେବା ଆଗକେ ବୋଲି ତ ଅଛନ୍, ଦୁଇ ଦିନ ତକ ପ୍ରବଳ ବର୍ଷା ଓଡ଼ିଶାରେ ବୋଲଛନ୍। ଖାଲି ତ ଲଘୁଚାପ ବର୍ଷା, ମୌସୁମୀ ତ ହଜିଗଲେ, କାଣା କର୍ମା। ଠିକ ଅଛେ, ତଥାପି ବି ଆମ ଆପଣମାନଙ୍କର ଲାଗି ତ ଭଲ ହେ ନା ଆଜ୍ଞା ଏଛନ୍ ବର୍ଷାଟା, ଇହାଦେ ରୁଆ ରୁଇ ଟାଇମ୍କେ ତାମାନେ ପଲ୍ହା ଜଗା ଜୁଗି ବେଲ୍କେ ବର୍ଷା ହେଇଗଲା ଭଲ, ଧାନ କଟା ବେଲ୍କେ ସେନା ଅସୁବିଧା ହେସି। ଆଚ୍ଛା, ଆଜି କେନ୍ ଗୀତ ଶୁଣମା ଆଜ୍ଞା? ଯାଉ, ଆପଣ ତା ମାନେ ବର୍ଷା ଦିନିଆ ଧରିଣୀ ଧରିତ୍ରୀ ରାଣୀ ଯେନ୍ ପୁରା ଶାଗୁଆ ଦିଶୁଛନ୍, ବେଲେ ହସିବା ଦିଅଙ୍କୁ ଦେଖିକରି ଆପଣ ପୁରା ବଢିଆ ଗୀତଟେ ଚୁଜ୍ କଲେ ନାଇଁ କେଁ। ଆପଣଙ୍କର ଏଇଟା କାମ ଧନ୍ଦା ସରିଲା ନ, ରୁଆ ରୁଇ ଆରମ୍ଭ କଲେ ନ? ଆଚ୍ଛା, ଧାନ ଗଛ ହେଇଗଲା ନ, ରୁଆ ରୁଇ କଲେ ନ, ନାଇଁ ପଲ୍ହା ହେଇଗଲା ନ? ଠିକ ଅଛେ, ଏଇ ଟାଇମ୍କେ ଭଗବାନ କରୁନ୍ ଟିକେ ଟିକେ ମଜା ମଜାତି ବର୍ଷା ହେଇଯାଉ, ଯେ ଆପଣଙ୍କର ପଲ୍ହାଟା ଯେନ୍ ରୁଇଛନ୍ଟା ଗଛ ହେଇଯାଉ ଜଲ୍ଦି, ନାଇଁ? ଠିକ ଅଛେ, ଆମେ ତ ସବୁବେଳେ କଥା ହଉଛୁ। ତାହେଲେ ଆପଣଙ୍କର ପସନ୍ଦର ଗୀତଟା ଶୁନମା ଆଜ୍ଞା? ହଁ କହୁନ୍, ଡେଡିକେଟ୍ କରୁନ୍। ଠିକ ଅଛେ, ସମସ୍ତେ ଆମର ତ କାର୍ଯ୍ୟକ୍ରମ ଶୁଣୁଥିବେ, ଆଉ ଆପଣଙ୍କର ପସନ୍ଦର ଗୀତଟା ଦେଖୁନ୍ ବାଜବାର ଆରମ୍ଭ ହେଇଗଲା ନ, ତ ଶୁନମା ଆଜ୍ଞା ଆସୁନ୍ ଆପଣଙ୍କର ଏଇ ପସନ୍ଦର ଗୀତଟା ସବୁ ଯାକ ମିଶିକିରି ଆଜ୍ଞା। ଆଚ୍ଛା ଠିକ ଅଛେ, ସମସ୍ତେ ମିଶିକିରି ଗୀତଟା ଶୁଣୁ ଆଜ୍ଞା। ହଉ।

0: ହ୍ୟାଲୋ,
1: ହେଲୋ।
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ମ୍ୟାଡମ, ଦୋଳଗୋବିନ୍ଦ ମିଶ୍ର, ସୁଲେଗା, କେନ୍ଦ୍ରା ବ୍ଲକ, ଝାରସୁଆ ଜିଲ୍ଲା। ଆଉ ମ୍ୟାଡମ ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ। ଆଉ
1: ହଁ ମ୍ୟାଡମ,
0: କହୁନ ଆଜି କେନ୍ ଗୀତ ଶୁଣମା?
1: ଆଜି ସିନେମା ମୁକନ୍ଦର କା ସିକନ୍ଦର ଫିଲ୍ମର ରୋତେ ହୁଏ ଆତେ ହେଁ ସବ୍,
0: ମୁକଦ୍ଦର କା
1: ହସ୍ତେ
0: ସିକନ୍ଦର।
1: ହୁଏ ଜାଏଗା ଜୋ।
0: ଆଜ୍ଞା, କିଶୋର କୁମାରକୁ ଆପଣ ଶୁଣବାକେ ଚାହିଁଛନ୍?
1: ହଁ,
0: ଆଉ କେନ୍ତା ଅଛନ୍ ଆଜ୍ଞା?
1: ବହୁତ ବଢିଆ ମ୍ୟାଡମ। ଆଉ ଆପଣ ମାନେ ଆସିଗଲେ ବୋଲେ ବହୁତ ବଢିଆ, ଆହୁରି ବହୁତ ବଢିଆ ହେଇଗଲୁ। ଆଉ ଆଜି ଆଜି ମିତ୍ରତା ଦିବସ ହେ, ସେଥିର୍ଲାଗି ସମସ୍ତ ବନ୍ଧୁମାନଙ୍କୁ ମାନେ ମୋ ତରଫରୁ ଶୁଭେଚ୍ଛା ଆଉ ଅଭିନନ୍ଦନ। ଏନ୍ତା ସବୁଦିନ ମିତ୍ରତା ରହିଥାଉ।
0: ହଁ ଆଜ୍ଞା, ଆମର ତ
1: ଆଉ
0: ସବୁବେଳେ
1: ଆଉ
0: ରହିଥିବା।
1: ଆଉ ମ୍ୟାଡମ, ରେଡିଓ ହଉଛି ଆମର ସବୁ ମେନ୍ ମିତ୍ରତା, ଆଉ ଆପଣ ମାନେ ହଉଛନ୍ ସେଥିର୍ ମାନେ ବହୁତ ବହୁତ ଆମକେ ଦଉଛନ୍। ସେଥିର୍ଲାଗି ଆପଣ ମାନଙ୍କୁ ବି ଆପଣ ମାନେ ବି ଆମର ବହୁତ ମାନେ

0: মানে আমার বন্ধু আন
1: ହଁ ଆଜ୍ଞା ବନ୍ଧୁ ସେ ଯେ ଆପଣଙ୍କର ଭଲ ଚାହେଁବା ନାଇଁ ସେ ଖାଲି ବନ୍ଧୁ
0: ଭଲ ଭଲ ଚାହୁଁଛନ୍ତି ଆପଣ ମାନେ ହିଁ ଭଲ ଚାହୁଁଛନ୍ତି ଆପଣଙ୍କ ମାଧ୍ୟମ ମାଧ୍ୟମ ଆମେ ହିଁ ଆମେ ମାନେ ହିଁ ଭଲ ମାନେ ଜିନିଷଟା ହଉଛେ ଦୁଃଖ ଯେନ୍ ଥିଲେ କି ମାନେ ଆପଣଙ୍କ କଥା ଶୁଣିଲେ ଗୀତ ଶୁଣିଲେ ସେ ସବୁ ଦୂର ହେଇଯିତ ସୁଖ ମିଳିଛି ମ୍ୟାଡମ୍।
1: ହଁ ଆଜ୍ଞା ଆଉ ଆମେ ତା ମାନେ ନିଜର ଲାଗି ବଞ୍ଚିକିରି କିଛି ଲାଭ ନାଇଁନ ଆମେ ଯଦି ବାହାର ଲୋକର ଲାଗି ବଞ୍ଚମା ଆମେ ଯଦି ଗୋଟେ ଲାଇଫ ଭିତରେ ପାଞ୍ଚଟା ଜୀବନ ବଞ୍ଚି ପାର୍ମା ବେଲେ ସିନା ଆଜ୍ଞା ଆମେ କିଛି କଲା ମୁନ୍ସ ଜୀବନର ସାର୍ଥକତା ହଉଛେ ସେଟା। ଆଉ ଯେନ୍ତା ଜ୍ୟୋତ ସେ ଜ୍ୟୋତ ଜଲାଇ ଯାଉ ଠିକ ଏନ୍ତା ଆପଣ ଆମେ ହାତ ହାତ ହାତ ମିଶେଇକିରି ଗଲେ ପୁରା ସାରା ପୃଥିବୀ ଗୋଟେ ବନ୍ଧନ ଥି ବାନ୍ଧି ହେଇଯିବା। ଆଉ ସ୍ନେହ ନୁ ବଡ଼ ବନ୍ଧନ କିଛି ନାଇଁ। ତ ଆପଣ ତ ଆଜି ବହୁତ ସୁନ୍ଦର ଗୀତଟେ ବାଛିଛନ୍ ବହୁତ ବଢିଆ
0: ଠିକ ଅଛି ମ୍ୟାଡମ ଆଜି ଇଏ କା କରନ୍ତି ଗୀତ ଟିକେ ଡେଡିକେଟ କରିଦେବେ ମ୍ୟାଡମ
1: କାହାକି କର୍ମା କହୁନ ଆଜ୍ଞା
0: ଏଇଟା ମାନେ ମୋର ଦାଦା ଏ ମୁରଲୀ ପ୍ରସାଦ କର ତାପରେ ପଣ୍ଡା ଆଉ ପଙ୍କଜ ମିଶ୍ର ଜୟପୁର ତାପରେ ମୋର ମାମୁ ସୁବଲ ସାହୁ କହନ୍ତି ବିଜେପୁର ମୋର ହରେଶ ବରୁଆ ପରମାନନ୍ଦ କିଷାନ ଆଉ ଆଉ ସ୍ୱର୍ଣ୍ଣପ୍ରଭା କର ମ୍ୟାଡମ ଟିକେ ସ୍ୱର୍ଣ୍ଣପ୍ରଭା କର ଟିକେ କଥା ଲାଗିବେ ଟିକେ କଥା ଟିକେ ଲାଗି ଦିଅନ୍ତୁ ଟିକେ ଭାଗି।
1: ହଁ ସ୍ୱର୍ଣ୍ଣ ମ୍ୟାଡମ ଫେର ଫୋନ କଲେ ଆମେ କଥା ନାଇଁ ଲାଗମା
2: ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି ସେ
3: ହେଲୋ
1: ହେଲୋ
3: ହଁ ନାନି ନମସ୍କାର
1: ନମସ୍କାର ଭଉଣୀ ଆଉ କେନ୍ତା ଅଛନ୍?
3: ଭଲ ଅଛେ ନାନି। ଆଉ ଆପଣ ମାନଙ୍କ ସାଙ୍ଗେ କଥା ନା ହେଲେ ତ ଭଲ ନାଇଁ ରହିବାର ଏବେ କଥା ହେଇଗଲେ ଭଲ ଫେର ହେଇଯାଉଛେ।
1: ଆମେ ବି ଟାକିଥିସୁ ଆପଣଙ୍କୁ ସମସ୍ତେ ଡେଡିକେଟ କରୁଛନ୍ ଗୀତ।
3: ହଁ ନାନି ସମସ୍ତେ ଡେଡିକେଟ କରୁଛନ୍ ସେଟା ଭଲ ଲାଗୁଛେ କିନ୍ତୁ ସମସ୍ତଙ୍କର ଶୁଣିକରି ମୋର ତ ନାଇଁ ଲାଗବାର କିନି ବେଲେ ମୋର ମନଟା ଛଟପଟଉଛି କି ମୁଇଁ ଟିକେ ଆପଣ ମାନଙ୍କ ସାଙ୍ଗେ କଥା ହେବାର ଲାଗି ତ ଭାଇ ଯୋଡି ହେଇଗଲି।
1: ହଁ ଠିକ ଅଛି ଭାଇ ସଙ୍ଗେ ଯୋଡି ହେଲେ ଭଲ ଲାଗଲା। ଆଉ ସୁନ୍ଦର ଗୀତ ତ ବାଛିଛନ୍
0: ଶୁଣିଦେବେ। ଆଉ ଭଗବାନ ଭଗବାନ ସମସ୍ତଙ୍କର ମାନେ ଚଲା ପତ୍ର ଏନ୍ତା ପୁଷ୍ପ ବୃଷ୍ଟି କରୁ ଭଗବାନ ସମସ୍ତଙ୍କୁ ଆନନ୍ଦ ଦଉ
1: ଆଜ୍ଞା
0: ସମସ୍ତଙ୍କୁ ଇଏ କରୁନ୍ ମ୍ୟାଡମ।
1: ଠିକ ଅଛି ଆଜ୍ଞା ସମସ୍ତେ ମିଶିକିରି ଆସୁନ ଏ ସୁନ୍ଦର ଗୀତଟା ଆପଣ ଯେନ୍ ବାଛିଛନ୍ ଶୁନମା ଆଜ୍ଞା।
0: ମ୍ୟାଡମ
3: ନାନି ହଁ ଆଣ୍ଟି ଗୋଟେ କଥା କହିମି।
1: ହଁ କହୁନ ଆଜ୍ଞା।
3: ହଁ ଏଇ ଭାଇ ଯେନ୍ ଗୀତଟା ବାଛିଲେ ଠିକ କହିଲେ ସେଟା ସମସ୍ତଙ୍କ ସମସ୍ତେ ସମସ୍ତଙ୍କ ସାଙ୍ଗେ ମିତ୍ରତା ଥାଉ ବନ୍ଧୁତ୍ୱ ଥାଉ କି ଏନ୍ତା ଆମେ ସବୁଦିନ ଆମର ଜୀବନର ତ କିଛି ଗ୍ୟାରେଣ୍ଟି ନାଇଁ ନ ତ ଆମେ ଆକାଶବାଣୀ ମାଧ୍ୟମରେ ଯେନ୍ ସମ୍ପର୍କ ସେତୁଟି ଆମର ହେଇଛେ ତ ସମସ୍ତଙ୍କ ଭିତରେ ଯେନ୍ ଭଲ ଅଛେ ସମ୍ପର୍କ ଟେ ସଦ୍ଭାବନାଟେ ତ ସମସ୍ତେ ସମସ୍ତଙ୍କ ପ୍ରତି ଏନ୍ତା ରହିଥାନ୍ କି ଯିଏ ଯେତେବେଳେ ଆପଦ ବିପଦ ନ ବି ସାହାଯ୍ୟ କରିପାରବା ସେ ବନ୍ଧୁମାନଙ୍କୁ ଆମର ଭିତରେ ଯାହାକି ଯେତେବେଳେ ଯେନ୍ ଦୁଃଖଟେ ହେଲେ ସମବେଦନା ଜଣେଇ ପାରବା କି ସୁବିଧାରେ ତାର ପାଖକେ ଯାଇପାରବା ଏତିକି ମୁଁ କହୁଛି। ଆଉ ସମସ୍ତେ ସମସ୍ତଙ୍କ ପ୍ରତି ଭଲ ଭାବନା ରଖିଥାନ୍ କିଏ କାହାରି ପ୍ରତି ଶତ୍ରୁତା ଭାବନା ରଖୁ ତ ଆମର ଆକାଶବାଣୀ ଯେନ୍ ବହୁଜନ ଭୂମିକା ବହୁଜନ ସୁଖା ଅଛେ ସେଟା ତାର ଇଟା କରିପାରବା କି ତାର ଧର୍ମ ଯେନ୍ ଅଛେ ସେ ପାଳନ କରିପାରବା ତ ନିଶ୍ଚିତ କଥାଟା ମୁଇଁ କହିମି ଆଜ୍ଞା। ସମସ୍ତେ ସମସ୍ତଙ୍କ ଭିତରେ ଏନ୍ତା ଭଲ ମିତ୍ରତା ରଖିଥାନ୍ ଆଉ ଗୀତଟା ଆମେ ସବୁ ଭାଇ ବହିନୀ ମିଶିକରି ଶୁନମା।
1: ଆସୁନ ଆଜ୍ଞା ଶୁନମା ପଛଆଡ଼େ ଗୀତ ବାଜବାର ଆରମ୍ଭ ହେଇଗଲାନ ତ ଗୀତ ଶୁନମା ଆଜ୍ଞା।
3: ନମସ୍କାର ନାନୀ।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ।
0: ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ଆଜ୍ଞା
1: ଆଜ୍ଞା ନମସ୍କାର।
0: ହଁ, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେଇଦେବେ।
1: ଆଜ୍ଞା, ମୁଁ ରୋହିଣୀ ମିର କହୁଛି,
0: ରୁଦ୍ରାଣୀର ମା କହୁଛନ୍।
1: କେତେ ଦିନ କଥା ଲାଗି ନାଇଁ।
0: ହଁ, ଯାଉ, ଆଜିକା ଲାଗ୍ଲା ଆଉ ଆଜି ମୋର ସାଙ୍ଗେ କଥା ଲାଗ୍ବେ। ତ ସବୁନୁ ପହେଲା କହିଦଉନ୍, ଆପଣଙ୍କର ପସନ୍ଦ କେନ୍ ଗୀତ, କେନ୍ଟା ଶୁନ୍ମା? ଆଚ୍ଛା, ତୁ ସାୟର ହେ ମେ ତେରି ସାୟରୀ ନେ। କେତେ ସାୟରୀ ଲେଖିଲେ ନ ଆଜ୍ଞା କପଡ଼ା ଥି? ଆଚ୍ଛା, ଶାଢ଼ୀ ତି ନୂଆ ନୂଆ ସାୟରୀ ଲେଖୁଛନ୍ ତ? ନୂଆଟା କାଣା ବୁନୁଛନ୍? ଏଟା ଯା ହଉ, ନୂଆଟା ଏଟା ନୂଆ ଖାଇକେ ସମ୍ବଲପୁରିଆନ ମାନଙ୍କୁ ଆମେ ନୂଆଟା ଦମା ନାଇଁ। ଆଗ ନୂଆଖାଇ କେ ନୂଆ ଶାଢ଼ୀ ପିନ୍ଧୁ, ତେହରୁ ଫେର ଦଶହରା କଥା ବିଚାର କର୍ମା। ପୁଝୁଛି ନୂଆଖାଇ ସରିଲେ ଫେର ପୁଅ ଜୁନ୍ତିଆ ଲାଗି ଫେର ଆରମ୍ଭ ହେଇଯିବା ନାଇଁ? ହଁ, ଆମର ଲାଗି ଭଲ ନୂଆ ଶାଢ଼ୀ ଗୁଟେ ଗୁଟେ ପଠଉନ୍। ନୂଆ ଡିଜାଇନ୍ ର ପଠଉନ୍ ଯେ ଆମେ ପିନ୍ଧମୁ, ଆମକୁ ଭଲ ଲାଗ୍ବା। ହଁ, ଆମର କଲ୍ୟାଣୀ ଭଉଣୀ ବୁନିଛନ୍ ଇଟା ବୋଲିକିରି ଭାବମୁ ନା? ଠିକ୍ ଅଛେ, ସୁନ୍ଦର ଗୀତଟେ ବାଛିଛନ୍। କିଏ କିଏ ଶୁନ୍ମା? ରୁଦ୍ରାଣୀ ସଙ୍ଗେ ଶୁନ୍ମା? ଠିକ ଅଛେ, ମୁଇଁ ତ ଶୁନ୍ମି ହିଁ ଶୁନ୍ମି, ତାର ସଙ୍ଗେ ଆପଣଙ୍କର ପରିବାର ଆଉ ସମସ୍ତଙ୍କୁ ଏଇ ଗୀତଟା କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଡେଡିକେଟ୍ କରିଦଉଛୁ। ଆଉ ଆପଣଙ୍କର ବହୁତ ସୁନ୍ଦର ପସନ୍ଦଟା ଆମେ ଆସୁନ୍ ଶୁନ୍ମା। ଆଜ୍ଞା,
1: ହଁ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆଜି କେନ୍ ଗୀତ ଶୁଣମା ଆଜ୍ଞା? ବାଜିଗରର ଶୁଣମା? ବାଜିଗର କେନ୍ସି ବି ଗୀତ ଶୁଣବେ? ଆଚ୍ଛା ଆଚ୍ଛା, କେନ୍ତା ଅଛନ୍ ଆପଣ? କେନ୍ତା ଅଛନ୍? ଭଲ ଅଛନ୍? ହଁ, ହେଟା ତ ସମୟ ସଙ୍ଗେ ସଙ୍ଗେ ଯିବାକେ ପଡ଼ବା। ଆଉ ଆପଣଙ୍କର ଆଡ଼େ ବର୍ଷା ବୁର୍ଷି କେନ୍ତା ଚାଲିଛେ? ଖରା ଟିକେ ଟିକେ ଅଛେ ନାଇଁ, କିନ୍ତୁ ସମ୍ବଲପୁର ଆଜ୍ଞା ବର୍ଷା ହଉଥିଲା ସକାଳୁ। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍, ସମୟ ତ ଆମର ଧୀରେ ଧୀରେ ସରିଯାଉଛେ, ଆମର ଆହୁରି ବି ବହୁତ ଶ୍ରୋତା ଟାକିଛନ୍। ତ ଆଜି ଆପଣ ମୋର ଉପରେ ଯେହେତୁ ଛାଡ଼ିଛନ୍ ବାଜିଗରର, ମୁଇଁ ବିନୋଦ ରାଠୋଡ଼ଙ୍କୁ ଶୁଣେଇ ଦଉଛେ, ଛୁପାନା ଭି ନେହି ଆୟା। ତାହେଲେ ଶୁନମା ଆଜ୍ଞା? ଆଜ୍ଞା କରୁନ ଆଜ୍ଞା। ଠିକ ଅଛି ଆଜ୍ଞା, ସମସ୍ତଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଡେଡିକେଟ୍ କରିଦଉଛୁ। ଆସୁନ୍ ସଭେ ମିଶିକିରି ସୁନ୍ଦର ଗୀତଟା ଶୁଣମା ଆଜ୍ଞା। ନମସ୍କାର ଆଜ୍ଞା।

0: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା,
1: ମୁଁ ତ ସଦା କହୁଛି
0: ହଁ ଆଜ୍ଞା। କର୍ଣ୍ଣ ବାବୁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ। ଆପଣ ହେଲେ ଆମ ଲାଷ୍ଟ କଲର, ତ ଜଲ୍ଦି ଜଲ୍ଦି କହୁନ ଆଜି କେନ୍ ଗୀତ ଶୁଣମା। ଠିକ ଅଛେ, ଆଜି ଆପଣ ଶିବ ଗୀତ ଶୁଣବାକେ ଚାହିଁଛନ୍, ଶିବଙ୍କର। ତ ମଶାଲ ଚଳଚ୍ଚିତ୍ରର ଆମେ ଗୋଟେ ଓଂ ନମଃ ଶିବାୟ ଆପଣଙ୍କୁ ଶୁଣେଇ ଦଉଛୁ। ଲତା ମଙ୍ଗେସ୍କର ଆଉ ସାଥୀ ଗାଇଛନ୍। ତ ଯେନ୍ତା କହିଲି, ଆପଣ ହେଲେ ଲାଷ୍ଟ କଲର, ଆମେ ସବୁବେଳେ କଥା ଲାଗ୍ସୁଁ। ତ ଆପଣଙ୍କର ପସନ୍ଦର ଗୀତଟାଏ ଶୁନ୍ମା, କଥା ହେଇ ନାଇଁ ଲାଗୁ, ହେଲା? ଠିକ୍ ଅଛେ, ତାହେଲେ ବହୁ ସଙ୍ଗେ ଜୁହାର, ବହୁ ସଙ୍ଗେ ମିଶିକିରି ଗୀତଟା ଶୁଣୁନ ଆଜ୍ଞା। ହଁ ଆଜ୍ଞା, ସମସ୍ତେ ମିଶିକିରି ଆସୁନ୍, ଶୁନ୍ମା। ଜୁହାର ଆଜ୍ଞା।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ଥିମେ ମମତା ପଣ୍ଡା, ବୈଷୟିକ ସହାୟତା ସତ୍ୟରଞ୍ଜନ ପଣ୍ଡା ଆଉ ଅଶୋକ କୁମାର ପ୍ରଧାନ। ଇ କାର୍ଯ୍ୟକ୍ରମ ଥି ଆପଣମାନଙ୍କର ମନପସନ୍ଦର ଗୀତ ଶୁଣବାର୍ ଲାଗି ଆମନିକେ ଫୋନ୍ କରୁନ୍ ସବୁ ଶନିବାର ରବିବାର ସକାଳ 9 ବଜେନୁ 10 ବଜେ ଭିତରେ। ଆମକୁ ଯୋଗାଯୋଗ କରବାର୍ ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମକେ ନୂଆଦିଲ୍ଲୀଠାରେ କରିଛନ୍ ଶୁଭାରମ୍ଭ। ଦେଶର ଯୁବକମାନଙ୍କୁ ନିଶାଠାନୁ ଦୂରେଇ ରହିକରି ସୁସ୍ଥ ଜୀବନଯାପନ କରବାରକେ ପ୍ରଧାନମନ୍ତ୍ରୀ ଦେଇଛନ୍ ଆହ୍ୱାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା କାଲିଠାନୁ ତିନିଦିନିଆ ଗସ୍ତରେ ଆସୁଛନ୍ ଓଡ଼ିଶା। ରାଷ୍ଟ୍ରପତି ଏହି ଅବସରରେ କଟକ, ଭୁବନେଶ୍ୱର, ବ୍ରହ୍ମପୁରର ଭିନ୍ନ ଭିନ୍ନ ସରକାରୀ ଆଉ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକ୍ରମଥି ଦେବେ ଯୋଗ। ଚଳିତି ବର୍ଷର ରାଜ୍ୟର 22 ଏତକା ଜିଲ୍ଲା ବୟଡ଼ଠୁ ପ୍ରଭାବିତ ହୋଇଥିବାର କହିଛନ୍ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମହାନଦୀ କି ଅଲଗା ନଦୀମାନଙ୍କେ ଇହାଦେ ବୟଡ଼ର ଆଶଙ୍କା ନାଇଁଥିବାର ସମୀକ୍ଷା କରି କହିଛନ୍ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମଥି ଯୋଗ ଦେଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି। ସାରା ଦେଶେ ଆଇବା 9 17 ତାରିଖ ତକ୍ ପାଳନ କରାଯିବା ହର୍ ଘର୍ ତ୍ରିରଙ୍ଗା ଅଭିଯାନ। ସହର ଇଲାକାର ଗରିବ ପରିବାରକେ ସୁଲଭ ଆବାସ ସୁବିଧା ଯୋଗାବାର ଲକ୍ଷ୍ୟଟି ରାଜ୍ୟ ସରକାର ମୂଲ କରିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ବନ୍ଧୁ। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକେ ଗଲାକାଲି ରାଜ୍ୟ କ୍ୟାବିନେଟ୍ କରିଛେ ଅନୁମୋଦନ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମଥି ଚିଠା ଭୋଟର ତାଲିକା ଉପରେ ଦାବି ଆର୍ ଆପତ୍ତି ଦାଖଲର ସମୟକେ ଆଇବା 19 ତାରିଖ ତକ୍ ବଢ଼ାଲେ ଭାରତ ନିର୍ବାଚନ ଆୟୋଗ। ରାଜ୍ୟମାନଙ୍କର ଆର୍ଥିକ ସ୍ଥିତିକେ ମଜବୁତ ଆଉ ଭିନ୍ନ ଭିନ୍ନ ବିକାଶମୂଳକ କାମର ତୁର୍ତ୍ତି କରବାର ଲାଗି କେନ୍ଦ୍ର ସରକାର 28 ରାଜ୍ୟ

0: ଟ୍ୟାକ୍ସ ବାବଦେ ଆକ୍ତୁରା ଦେଇଛନ୍ 1,09,019 କୋଟି ଟଙ୍କା। ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026 ମହିଳା 60 କେଜି ବକ୍ସିଂରେ ପ୍ରିୟା ଘଙ୍ଗାସ, ପୁରୁଷ 60 କେଜିରେ ସଚିନ ସିୱାନ ଆଉ ପୁରୁଷ 80 କେଜିରେ ଅଙ୍କୁଶ ପଙ୍ଘାସ ପାଇଛନ୍ ସ୍ୱର୍ଣ୍ଣ ପଦକ। ପୁରୁଷ ପାରା ସଟ୍ଫୁଟ୍ F57 ବିଭାଗଟି ସୋମନ ରାଣା ସ୍ୱର୍ଣ୍ଣ ଆଉ ଶୁଭନ ଜୁଏଲ ରୌପ୍ୟ ପାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନାଲେ ଅଭିନନ୍ଦନ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗି ଜାଗା ନ ହେବା, ମଧ୍ୟମ ଧରଣର ବର୍ଷା। ଏଛିନର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜ 6:05।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଶିଳ୍ପାଞ୍ଚଳର କାର୍ଯ୍ୟକ୍ରମ। ପ୍ରସଙ୍ଗ ରହିଛି ଶିଳ୍ପ କ୍ଷେତ୍ରରେ ଅଗ୍ନିର ବ୍ୟବହାର ଓ ଏହାର ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିବେ ସରୋଜ କୁମାର ପଣ୍ଡା, ଉପସ୍ଥାପନା କରୁଛନ୍ତି ସନ୍ତୋଷ ପିଙ୍ଗ।

ଶିଳ୍ପାଞ୍ଚଳର ଶ୍ରୋତାବନ୍ଧୁମାନଙ୍କୁ ଆମର ନମସ୍କାର। ଆଜି କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଶୁଣିବା ଆଧୁନିକ ଗୀତଟିଏ। ମହେନ୍ଦ୍ର କୁମାର ପ୍ରଧାନଙ୍କ ରଚନାରୁ ଗାଇଛନ୍ତି ପ୍ରମୋଦ କୁମାର।

0: ଗୀତଟି ତ ଶୁଣିଲେ। ଏଥର ଶ୍ରୋତାମାନଙ୍କୁ ଗୋଟିଏ ଆଲୋଚନା ପରିସର ଭିତରକୁ ନେଇଯାଉଛି, ଯେଉଁଠି ଅପେକ୍ଷା କରିଛନ୍ତି ଶ୍ରୀ ସରୋଜ କୁମାର ପଣ୍ଡା ଏବଂ କିଶୋର କୁମାର ସାହୁ। ଆଲୋଚନାର ବିଷୟବସ୍ତୁ ହେଉଛି ଶିଳ୍ପ କ୍ଷେତ୍ରରେ ଅଗ୍ନିର ବ୍ୟବହାର ଏବଂ ଏହାର ସୁରକ୍ଷା ପାଇଁ ପଦକ୍ଷେପ।
1: ଆମେ ଜାଣୁ ଅଗ୍ନି ଶକ୍ତିର ଉତ୍ସ। ଦୁଇଟି ପଥରକୁ ଘଷି ଆଦିମଣିଷ ସର୍ବପ୍ରଥମେ

0: ଏହି ଅପେକ୍ଷା କରିଛନ୍ତି ଶ୍ରୀ ସରୋଜ କୁମାର ପଣ୍ଡା ଏବଂ କିଶୋର କୁମାର ସାହୁ। ଆଲୋଚନାର ବିଷୟବସ୍ତୁ ହେଉଛି ଶିଳ୍ପ କ୍ଷେତ୍ରରେ ଅଗ୍ନିର ବ୍ୟବହାର ଏବଂ ଏହାର ସୁରକ୍ଷା ପାଇଁ ପଦକ୍ଷେପ।
1: ଆମେ ଜାଣୁ ଅଗ୍ନି ଶକ୍ତିର ଉତ୍ସ। ଦୁଇଟି ପଥରକୁ ଘଷି ଆଦିମଣିଷ ସର୍ବପ୍ରଥମେ